ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଖ୍ରୀଷ୍ଟାବ୍ଦ ଆଶ୍ୱିନ 8 ଦିନ 2026 ମସିହା ସେପ୍ଟେମ୍ବର ମାସର 30 ତାରିଖ। କାର୍ଯ୍ୟକ୍ରମ ଶୁଣିଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 101.3 MHz ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:59।

ଆକାଶବାଣୀ ଭବାନୀପାଟଣ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି, ଗୀତ ରଚନା କରିଛନ୍ତି ନନ୍ଦକିଶୋର ସାମଲ। ଡାକୁଛି ଡାକିବି ପ୍ରଭୁ ତୁମ ନାମ ଧରି, ଶୁଣ କି ନ ଶୁଣ ପଛେ ଏଦିନ ଗୋ।

ଢାଳିଦେଲି ତୁମ ପାଦେ ଲୁହର ଦୀପାଳି, ପାପର କଳିମା ଯେତେ ଦିଅମା ଜାଳି। ଏଥର ଶୁଣନ୍ତୁ ନିରଞ୍ଜନ ରାଉତଙ୍କ ଗୀତ ରଚନାରୁ, ଗାଇଛନ୍ତି ଶିଳ୍ପୀ ଭାରତୀ ଭୂୟାଁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ପ୍ରଣତୀ ମିଶ୍ର। ଗୀତ ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ। ଗାଇଚାରି ମନନିଶି ଦିନ କରୁଣ ସାଗର ନାମ, ତାପାସେ ନାହିଁ ବାଛ ବିଚାର, ନାହିଁ ତ ଜାତି ଜନମ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ବୀରକିଶୋର ନାୟକଙ୍କ ଗୀତ ରଚନାରୁ ଗାଇଛନ୍ତି ଗଗନବିହାରୀ ସ୍ୱାଇଁ। ଅନୁସାରି ତୁମ ପଥକୁ ପ୍ରଭୁ ହେ ଜୀବନ ମୋ ଗଲା ସାରି ଅନୁରୋଧ ମୋର ଶୁଣିଲନି ଥରେ ଅଜଣା ଲୋକର ପରି।

କେତେ ଧନ ରଖି ନିଜକୁ ଭାବତୁ ଏଧରରେ ମହାଧନୀ, ଧନ ସରିବାକୁ ଦିନ ଲାଗିବନି, ଜୀବନଟା ରହିବନି। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ, ଗାଇଛନ୍ତି ଶିଳ୍ପୀ ରମାରାଣୀ ବାରିକ, ଗୀତ ରଚନା କରିଛନ୍ତି ବୀରକିଶୋର ନାୟକ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣ। ଏଥିରେ ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳର କଥା, ଠିକ୍ ଏଭଳି ସମୟରେ ସ୍କୁଲ ଛୁଟି ହେଲେ ଗାଁକୁ ଯାଉ। ଆଜିକାଲି ଅବଶ୍ୟ ହିଲ୍ ଷ୍ଟେସନମାନଙ୍କୁ ଯିବା ଏକ ଫ୍ୟାସନ୍ ହୋଇଗଲାଣି। ପିଲାମାନଙ୍କୁ ଧରି ହିଲ୍ ଷ୍ଟେସନରେ ଛୁଟି ବିତେଇବା, ବୁଲାବୁଲି କରିବା ସେ ସମୟରେ ପ୍ରାୟ ଅଜଣା ଥିଲା। ଗାଁ ଆମ ପାଇଁ ଥିଲା ହିଲ୍ ଷ୍ଟେସନ। ଗାଁର ଆମ୍ବୁରେଇ, ବନ୍ଧ, କଣ୍ଟା ଆମ ପାଇଁ ଥିଲା ଏକ ଏକ ଆକର୍ଷଣ। ପ୍ରତିବର୍ଷ ଖରା ଆସିଲେ ଆମେ ଟାଣି ହୋଇଯାଉଥିଲୁ ଗାଁକୁ। ସକାଳୁ ଗାଧୋଇ ପାଧୋଇ କାନ୍ଧରେ ଓଦା ଗାମୁଛା ଧରି ବାରି ପଛପଟେ

0: ଗଛ ମୂଳେ କିମ୍ବା ଆମ୍ବୁରେଇରେ ଥଣ୍ଡା ହାୱାର ଅପେକ୍ଷାରେ ଥିଲୁ। ଦେହରେ ଓଦା ଗାମୁଛା ଥିବାରୁ ଥଣ୍ଡା ହାୱା ବାଜି ଆରାମ ଲାଗେ। ଆଜି ଅନେକ ବର୍ଷ ପରେ ଯଦିଓ ଗାଁକୁ ଯିବାର ବେଶୀ ସୁଯୋଗ ମିଳେ ନାହିଁ, ତଥାପି ଯେବେ ବି ଯାଏ ସେ ସମୟ ପରିସ୍ଥିତି ହଜିଯାଇଥିବାର ମନେ ହୁଏ। ଗାଁକୁ ଯିବା ରାସ୍ତା ଆଗ ଅପେକ୍ଷା ଭଲ ଅଛି। ଅନେକ କ୍ଷେତ୍ରରେ ଗାଁ ଉନ୍ନତି କରିଛି, କିନ୍ତୁ ଉନ୍ନତି ମଧ୍ୟରେ ଅବନତି ବେଶୀ ପରିମାଣରେ ପରିଲକ୍ଷିତ ହୁଏ। ଋତୁ ସମୟରେ ପ୍ରତିଦିନ ସହରକୁ ଭାର ଭାର ଆତ ବା ବଢ଼ଲ ଯୋଗାଉଥିବା ଆମ୍ବ ଯୋଗାଉଥିବା ବୁରେଇ ଆଉ ନାହିଁ। ବୁରେଇରେ ଥିବା କଞ୍ଚାସୁଆଦି ଗଛରୁ ଆମ୍ବ ଆଣି ଗାଁବାଲା ମିଳିମିଶି ବାଣ୍ଟିବାର ଦୃଶ୍ୟ ଆଉ ଦେଖିବାକୁ ମିଳେ ନାହିଁ। ବନ୍ଧ ବନ୍ଧଲି କଣ୍ଟା ଯେଉଁଠି ଆଗ ଗଛ ଛାଇରେ କିଛି ସମୟ ବସି ହେଉଥିଲା, ଧୀରେ ଧୀରେ ଲୋପ ପାଇଗଲେଣି। ଗଛ କାଟି ସାରିବା ପରେ ଗାତ ଖୋଲି ଚେର ମଧ୍ୟ କାଟି ନେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଠି ଦିନେ ଝଙ୍କାଳିଆ ଗଛ ମଧ୍ୟରେ ଦିନବେଳା ବି ପେତେନ ବାହାରେ ବୋଲି ଶୁଣାଯାଉଥିଲା, ସେ ଜାଗା ବି ଏବେ ଖାଁ ଖାଁ ଶୂନଶାନ। ପେତେନ କ'ଣ ମୂଷା କି ଗୁଣ୍ଡୁଚି ମୂଷା ବି ଆଖପାଖରେ ଦେଖିବାକୁ ମିଳୁନାହାନ୍ତି। ଏସବୁ ଦେଖି ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର ସ୍ଥିତି ଓ ଗତିବିଧି ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଏକ ପକ୍ଷେ ମଣିଷ ନିଜକୁ ସଭ୍ୟ ଓ ଉନ୍ନତ କହୁଛି, ବିକାଶର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି, ଅପରପକ୍ଷେ ଜଙ୍ଗଲ ଧ୍ୱଂସ କରୁଛି, ପରିବେଶ ନଷ୍ଟ କରୁଛି। ଗାଁରେ ସିନା ଏବେ ବି ଅଶିକ୍ଷା ରହିଛି, ସଚେତନତାର ଅଭାବ ରହିଛି, ଫଳରେ ଜଙ୍ଗଲ ଧ୍ୱଂସ ହେଉଛି। ହେଲେ ସହରୀ ଶିକ୍ଷିତ ମଣିଷ କରୁଛି କ'ଣ? ପାଠ ପଢ଼ିବା ପାଇଁ ଚାକିରି କରିବା ପାଇଁ ସହରକୁ ଆସିଥିଲା, ପାଠ ପଢ଼ିଲା, ଚାକିରି କଲା, ଅବସର ମଧ୍ୟ ଗ୍ରହଣ କଲା, ସେ ତ ଆଉ ଗାଁକୁ ଫେରିଲା ନାହିଁ। ତାର ପିଲାପିଲିମାନେ ଆହୁରି ବଡ଼ ସହରକୁ ପଳେଇଲେ, ସେ ବି ଆଉ କେବେ ଗାଁକୁ ଆଡ଼ ଆଖିରେ ଦେଖିଲା ନାହିଁ। ତାର ମା ବାପାଙ୍କ ଦେହାନ୍ତ ପରେ ଗାଁ ଘର ମାଟିରେ ମିଶିଲା, ଘର ଅଗଣା ବାରିପଟ ବିଲ ପଡ଼ୋଶୀମାନଙ୍କ ଦ୍ୱାରା ସଙ୍କୁଚିତ ହେବାରେ ଲାଗିଲା। ସେସବୁରେ ଆଉ ମୁଣ୍ଡ ଖେଳେଇ ଲାଭ କ'ଣ? ସହରର କଂକ୍ରିଟ ଜଙ୍ଗଲରେ ସେ ବି ଘର କରିଛି। ପିଲାମାନେ ଗାଁ କ'ଣ, ଛୋଟ ସହରକୁ ମଧ୍ୟ ନାକ ଟେକୁଛନ୍ତି। ମୁମ୍ବାଇ ବାଙ୍ଗାଲୁରୁ ଭଳି କ'ଣ ଏଇ ଛୋଟ ଛୋଟ ସହର ହୋଇପାରିବ? ଛୋଟ ଛୋଟ ସହରରେ ବି ଆଉ ଜାଗା ନାହିଁ। ଏଠୁ ଗାଁ ମାତ୍ର 10-12 କିଲୋମିଟର ହେବ, କିନ୍ତୁ ସେଠି ଘର କଲେ ଚାକିରି ଜୀବନରେ ଅର୍ଜିତ ଷ୍ଟେଟସ୍ କ'ଣ ଆଉ ରହିବ? ଯଦିଓ ଡେରି ହେଲାଣି, ଏବେ ବି ସମୟ ଅଛି। ସମ୍ପ୍ରତି ଯେଉଁ ତାପମାତ୍ରା ବଢ଼ିବାରେ ଲାଗିଛି, ମଣିଷର କଷ୍ଟ ବଢ଼ିବାରେ ଲାଗିଛି, ଏଥିପାଇଁ ସେ ନିଜେ ମଧ୍ୟ ଦାୟୀ। ତାର ମାନସିକତାରେ ପରିବର୍ତ୍ତନ ହିଁ ପରିସ୍ଥିତି କିଛି ପରିମାଣରେ ସୁଧାରିପାରେ।
1: ଶୁଣିଲି ଚେତନା ଚିନ୍ତନ, ଆକାଶବାଣୀ ଭବାନୀପାଟଣ ପ୍ରଚାର କରିଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଛନ୍ତି ରଖାଲ ଚନ୍ଦ୍ର ମହାନ୍ତି।

ରାଜା ପରୀକ୍ଷିତ ମାତୃଗର୍ଭରେ ଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କ ଯୋଗୁଁ ମରଣକୁ ଏଡ଼େଇ ଯାଇଥିଲେ। ହେଲେ ତକ୍ଷକ କାମୁଡ଼ାରେ ମରିବେ ବୋଲି ଋଷିପୁତ୍ରଙ୍କ ଠାରୁ ସାପ ପାଇ ମୃତ୍ୟୁ ସମୟରେ ପୁଣି ଥରେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କଲେ। ଶ୍ରୀକୃଷ୍ଣ ପୃଥିବୀ ଛାଡ଼ିଲା ପରେ କଳିର ରାଜୁତି ଆରମ୍ଭ ହେଲା। ସୁତ ଋଷି ମୁନିମାନଙ୍କୁ କହିଲେ, କେବଳ କୃଷ୍ଣ ନାମ ସ୍ମରଣ ଆଉ ଶ୍ରବଣ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣ। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପର୍ବରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆ ସୃଜନ ଆଉ ସୃଜନଶୀଳତାକେ ତହକାବାର୍ ଲାଗି ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ତରଫୁ ଆଜିଠାନୁ ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ ଅଭିଯାନ ମୂଲ ହେଉଛି। ଉପରବେଳା 4:30 ବଜେ ଭୁବନେଶ୍ୱର ଓହବ୍ ପରିସନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା। ଅଭିଯାନଟି ସାରା ରାଇଜେ 21 ମୁଖ୍ୟ ବିଭାଗର ଭିନ୍ ଭିନ୍ ରକମର ସୃଜନଶୀଳ ପ୍ରତିଯୋଗିତା କରାଯିବା। ଇଥି 1,00,000 ନୟତ୍କା ଛାତ୍ରଛାତ୍ରୀ ଆଉ ଷ୍ଟାର୍ଟଅପ୍ ଉଦ୍ୟୋଗୀ କୁଶଳୀ ଜୁଆନ୍ ପିଲା ଟୁକେଲ୍ ଭାଗ ନେବେ। ଆଜିର କାର୍ଯ୍ୟକ୍ରମଟି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖାଦ୍ୟ ଯୋଗାଣ ଓ ଖଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସରକାରୀ ସେବା ଓ ଜନକଲ୍ୟାଣକାରୀ ଯୋଜନାର ସୁବିଧାକେ ଯୋଗ୍ୟ ହିତାଧିକାରୀମାନଙ୍କ ପାଖେ ସହଜ, ସରଳ ଆଉ ଜଲ୍ଦି ପହଞ୍ଚାବାର ଲକ୍ଷ୍ୟଟି ଆଇବା କାଲିଠାନୁ 10 ତାରିଖ ତକ୍ ସାରା ରାଜ୍ୟ ସେବା ସେତୁ ଅଭିଯାନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗଲା 17 ତାରିଖନୁ ଆଇବା ମାସର 17 ତାରିଖ ତକ୍ ଚାଲୁଥିବା ସେବା ସଂକଳ୍ପ ଅଭିଯାନର ଇଟା ଗୋଟେ ଅଂଶ ଆଏ। ରାଜ୍ୟ ସାମାଜିକ କ୍ଷେତ୍ରନ ଚାଲିଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମର ଅଗ୍ରଗତି, ଫଲାଫଲ ଆଉ ଭବିଷ୍ୟତ କାର୍ଯ୍ୟଧାରାକେ ନେଇକରି ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱରର ପ୍ରୟାସ ସାମାଜିକ କ୍ଷେତ୍ର ବୈଠକ ହୋଇଯାଇଛି। ବୈଠକଟି ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଗଣଶିକ୍ଷା ବିଭାଗର କାମକାଜର ସମୀକ୍ଷା କରାଯାଇଥିଲା। ବୈଠକଟି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆ ଯୋଗ ଦେଇଥିଲେ। ଲୋକ ସେବା ଯୋଗାବାର ପ୍ରକ୍ରିୟାକେ ଆହୁରି ବର୍କସ୍ କରିବା ଲାଗି ଶ୍ରୀମତୀ ଗର୍ଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2026 ପରୀକ୍ଷା ଧାରିତ ସୂଚୀ ଅନୁସାରେ ଆଇଜ ହେବା। ରାଜ୍ୟର 261 କେନ୍ଦ୍ରନ 59,000 ପ୍ରାର୍ଥୀ ପରୀକ୍ଷା ଦେବେ। ସକାଳ 9:30-11 ବଜେ ତକ୍ ପରୀକ୍ଷା ହେବା। ପରୀକ୍ଷାର୍ଥୀମାନେ ସକାଳ 7:45 ପରୀକ୍ଷା କେନ୍ଦ୍ରମାନଙ୍କେ ପହଞ୍ଚବାରକେ କୁହାଯାଇଛି। ଶ୍ରଦ୍ଧାଳୁମାନଙ୍କର ସବୁଦିନିଆ ଦର୍ଶନ ଲାଗି ଆଇଷ୍ଠାନୁ ମହାପ୍ରଭୁମାନଙ୍କର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା। ଆଜି ସକାଳ 7:30 ବଜେ ମନ୍ଦିରର କବାଟ ଖୋଲାଯିବାର ଲାଗି ଲଗନ ଧାରିଜ କରାଯାଇଛି। ଫି ଦିନ ସକାଳ 6 ବଜେନୁ ବେଲବୁଡ଼ାର 5 ବଜେ ତକ୍ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ। ଏବେ ଶନିବାର ଦିନ ମୂଳାଷ୍ଟମୀ ଅବସରରେ ପୁରୀ ଶ୍ରୀମନ୍ଦିରର ମା' ବିମଳାଙ୍କର ସୁଲଭ ପୂଜା ମୂଲ ହେବା। ଏହି ଅବସରରେ କୁମ୍ଭାଭିଷେକ ନୀତି ଆଉ ଦୁର୍ଗାମାଧବ ଉପାସନା କରାଯିବା। 11 ତାରିଖ ଦିନ ଦୁର୍ଗାମାଧବ ନାରାୟଣ ମନ୍ଦିରକେ ବିଜେ କରିବେ। ଆଶ୍ୱିନ ମାସର ଅନ୍ଧାର ପଖ ଚତୁର୍ଥୀ ତିଥି ଅବସରରେ ଆଜ ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯିବା। 2 ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ବେଲବୁଡ଼ର 6 ବଜେନୁ ରାତିର 10 ବଜେ ତକ୍ ଏହି ନୀତି କରାଯିବା। ଇଟା ଗୋଟେ ଗୁପ୍ତ ନୀତି ହୋଇଥିବାରୁ ପାଖାପାଖି 4 ଘଣ୍ଟା ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଚଳିତ ବର୍ଷର ଛତର ଯାତ୍ରାଥି ପଶୁପକ୍ଷୀ ବଳି ନାଇଁ ଦେଇକରି ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରାକେ କରିବା ଲାଗି ଜିଲ୍ଲାପାଳ ଶଙ୍କର ସହଯୋଗ କାମନା କରିଛନ୍। ମନ୍ଦିର ତରଫ ଜାରି ସୂଚନା ଅନୁସାରେ ଆଇବା ମାସ 19 ତାରିଖ ମା' ମାଣିକେଶ୍ୱରୀଙ୍କ ପବିତ୍ର ଛତର ଜେନାଖାଲଠାରେ ପୂଜାପାଠ ଉତ୍ରୁ ପହପହ 3 ବଜେ ମନ୍ଦିରକେ ଆସବା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ୍ ଉଚ୍ଚ ବିଦ୍ୟାଳୟ ପରିସରର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହ ହୋଇଥିଲା। ଏହି ଅବସରରେ 13 ବ୍ଲକ୍ରୁ ବଛା ହୋଇକରି ଆସିଥିବା ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସୁବର୍ଣ୍ଣପୁରର ଗାନ୍ଧୀ ଷ୍ଟାଡିୟମ୍ର ଚାଲିଥିବା 65 ସାହାଣୀ କପ୍ ଫୁଟବଲ ଲିଗ୍ର 6 ଦିନେ ଗଲାକାଲି ପହିଲା ମ୍ୟାଚ୍ଟି କଟକ ଦଲ ନୟାଗଡ଼ ଦଲକେ 7-0 ଗୋଲ୍ଟି ହରାଇଛି। ସେଡ଼ା 2 ମ୍ୟାଚ୍ଟି ଖୋର୍ଦ୍ଧା ଦଲ ଗଞ୍ଜାମ ଦଲକେ 4-0 ଗୋଲ୍ ଦେଇକରି ଆଇବା ଖେପ୍କେ ଉନ୍ନୀତ ହୋଇଛି। ଜାପାନର ଚାଲିଥିବା 20 ଏସୀୟ କ୍ରୀଡ଼ାଥି ଗଲାକାଲି ଭାରତକେ 8 ପଦକ ମିଳିଛି। ସେଥିର୍ ଭିତରେ 2 ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ପଦକ ଆଉ 5 ବ୍ରୋଞ୍ଜ ପଦକ ସାମିଲ ଅଛି। ଏହାଦେ ତକ୍ ଭାରତ 52 ପଦକ ସହିତ ପଦକ ତାଲିକାଥି 10 ରହିଛି। ବଙ୍ଗୋପସାଗରରେ ହୋଇଥିବା ଲଘୁଚାପର ପ୍ରଭାବଟି ଆଜି ସୁନ୍ଦରଗଡ଼ ସହିତ ରାଇଜର 14 ଜିଲ୍ଲାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ବଜେ ତକ୍ 628.81 ଫୁଟ୍ ରହିଛି। ଏହାଦେ 19 ଗେଟ୍, ପାୱାର ଚ୍ୟାନେଲ ଆର୍ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରନୁ 3,43,277 ଘନଫୁଟ ପାଣି ଛଡ଼ାଯାଉଛି। ଆଉ ଇ ସମୟଥି ସମାନ ପରିମାଣର ପାଣି ଜଳଭଣ୍ଡାର ଭିତରକେ ଆସୁଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଚର୍ଚ୍ଚାକ ବିଷୟ ଓ ରାତି 10ଟାରେ ଶୁଣିବେ ଜାପାନରେ ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ ଗେମ୍ସର ଦୈନିକ ମୁଖ୍ୟାଂଶ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ରାତି 10:20ରେ, ରାତି 10:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ଓସ୍ତାଦ ବଡ଼େଗୁଲ୍ଲା ମଲ୍ଲିକ ଖାନ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଗୃହ ନିର୍ମାଣ ସହାୟତା, ଫସଲ କ୍ଷତି ଏବଂ ରିଲିଫ୍ ଶିବିର ଆୟୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଚାରୋଟି ଜିଲ୍ଲା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ 10 କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ପାଇଁ ସର୍ବାଧିକ 5 କୋଟି, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ 2 କୋଟି ଲେଖାଏଁ ଏବଂ ଝାରସୁଗୁଡ଼ାକୁ 1 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚାରୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ପଦ ପୂରଣ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଗତକାଲି ଶେଷ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2026 ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତରେ ସ୍ୱଷ୍ଟୀକରଣ ଦିଆଯାଇଛି। ଏକ ଭିଡ଼ିଓ ବାର୍ତ୍ତାରେ ସଭାପତି ଶ୍ରୀକାନ୍ତ ତରାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭ୍ରାନ୍ତିକର ତଥ୍ୟକୁ ବିଶ୍ୱାସ ନ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି। ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ପୁରୀ ଗୁଣ୍ଡିଚା ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିବ। ସକାଳ 7:30ରେ ଏଥିପାଇଁ ଶୁଭ ମୁହୂର୍ତ୍ତ ସ୍ଥିର ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପ୍ରବେଶ ଦେୟମୁକ୍ତ ରଖାଯାଇଛି। ଏହା ପରଠାରୁ ବରିଷ୍ଠ ନାଗରିକ ଏବଂ ଶିଶୁଙ୍କୁ ଛାଡ଼ି ମନ୍ଦିର ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ 10 ଟଙ୍କା ଲେଖାଏଁ ଦାଖଲ କରିବାକୁ ପଡ଼ିବ। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠରେ ଆସନ୍ତା ଶନିବାରଠାରୁ 16 ପୂଜା ଆରମ୍ଭ ହେବ। ଏହାର ସୁପରିଚାଳନା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

0: ଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାବର ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ପୃଥିବୀରେ 6500ରୁ ଅଧିକ କଥିତ ଭାଷା ରହିଛି, ଯାହାର ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନୁବାଦକମାନେ ସାହାଯ୍ୟ କରିଥାନ୍ତି। 1953 ଅନ୍ତର୍ଜାତୀୟ ଅନୁବାଦ ସଂଘ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। ବିଭିନ୍ନ ରାଷ୍ଟ୍ର ପାରସ୍କରିକ କଥାବାର୍ତ୍ତା ମାଧ୍ୟମରେ ପୃଥିବୀରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିକୁ ସଶକ୍ତ କରିବା ପାଇଁ ଅନୁବାଦକମାନଙ୍କ ଭୂମିକାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14ଟି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5ଟି ବ୍ଲକ ଧାମନଗର, ଭଦ୍ରକ, ଚାନ୍ଦପାଲି, ତିହିଡ଼ି ଏବଂ ବାସୁଦେବପୁରର 166ଟି ବିଦ୍ୟାଳୟ ଆଜି ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଜୁନ୍ 1ରୁ ଗତକାଲି ସୁଦ୍ଧା ରାଜ୍ୟରେ 1484.3 mm ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ସ୍ୱାଭାବିକଠାରୁ 30% ଅଧିକ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ସର୍ବାଧିକ 71% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି। ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଏଥିନିମନ୍ତେ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର କହିଛି। ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି କେନ୍ଦୁଝର ମାଇନର୍ସ ଏବଂ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଗତକାଲିର କ୍ୱାଲିଫାୟର୍ ମ୍ୟାଚ୍ରେ ଭୁବନେଶ୍ୱର ଟାଇଗର୍ସକୁ 9 ରନ୍ରେ ପରାସ୍ତ କରି ସମ୍ବଲପୁର ୱାରିୟର୍ସ ଫାଇନାଲ୍ରେ ପ୍ରବେଶ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଖାଦ୍ୟ ଓ କର୍କଟ ରୋଗ ଆଲୋଚନା କରିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: କର୍କଟ ରୋଗ କହିଲେ ସମସ୍ତେ ଚମକି ଉଠନ୍ତି। ଆଜ୍ଞା ହଁ, ଚମକିବାର କାରଣ ରହିଛି, କାରଣ ଶତକଡ଼ା 80% ରୋଗୀ ପ୍ରଥମ ଅବସ୍ଥାରେ ଆସିପାରିନଥାନ୍ତି, ତେଣୁ ତାଙ୍କର ମୃତ୍ୟୁ ଅବସମ୍ଭାବୀ ହୋଇଥାଏ। ଦୈନନ୍ଦିନ ଜୀବନର ଖାଦ୍ୟ ଯେ ଏହି ରୋଗକୁ କେତେ ଆୟତ୍ତ କରିପାରେ, ଆସନ୍ତୁ ଆମେ ଆଜି ଜାଣିବା। ସ୍ତନ କର୍କଟ ରୋଗ, ମୁଖ ଗହ୍ୱର, ଖାଦ୍ୟନଳୀ ତଥା ପାକସ୍ଥଳୀ କର୍କଟ ରୋଗ, ମଳଦ୍ୱାର ଓ ମୂତ୍ରାଶୟ କର୍କଟ ରୋଗ ଇତ୍ୟାଦି ଆମର ବିଭିନ୍ନ ପ୍ରକାରର ଖାଦ୍ୟ ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ ଦ୍ୱାରା ପ୍ରଭାବିତ ହୋଇଥାଏ। ଉଚିତ ଖାଦ୍ୟ ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ ଯେ ବିଭିନ୍ନ କର୍କଟ ରୋଗ ମୁଖରୁ ରକ୍ଷା କରେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏଗୁଡ଼ିକ କର୍କଟ ରୋଗର ଆବିର୍ଭାବ ତଥା ବୃଦ୍ଧି ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ। ଆମେମାନେ ଜାଣି ରଖିବା ଉଚିତ ଯେ ବିଭିନ୍ନ ପ୍ରକାରର ସବୁଜ ପନିପରିବା, ବିଭିନ୍ନ ରକମର ଫଳ, ତନ୍ତୁଜାତୀୟ ଖାଦ୍ୟ ଇତ୍ୟାଦିରେ କର୍କଟ ରୋଗ ପ୍ରତିଷେଧକ ଶକ୍ତି ଭରି ରହିଛି। ଏଥିରେ ଯଥେଷ୍ଟ ଭିଟାମିନ୍ସ ଏ, ସିଇ, ବିଟା କାରୋଟିନ୍, ମିନେରାଲ ଓ ଫାଇବର ମିଳିଥାଏ। ଏମାନେ ଆଣ୍ଟି ଅକ୍ସିଡେଣ୍ଟ ରୂପେ କାମ କରି ଆମ ଶରୀରରୁ ନିର୍ଗତ ହେଉଥିବା ବିଷାକ୍ତ ଫ୍ରି ରେଡିକାଲ୍ସ ଦାଉରୁ ରକ୍ଷା କରି କର୍କଟ ରୋଗ ସମେତ ହୃଦରୋଗ ଏବଂ ପକ୍ଷାଘାତ ଦାଉରୁ ରକ୍ଷା କରନ୍ତି। ଟମାଟୋରେ ଲାଇକୋଜେନ୍ ନାମକ ଏକ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପ୍ରୋଷ୍ଟେଟ୍ ବା ପୌରୁଷ ଗ୍ରନ୍ଥି କର୍କଟ ରୋଗ ଦାଉରୁ ରକ୍ଷା କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ରୋଗୀ ହୁଅନ୍ତୁ ବା ନ ହୁଅନ୍ତୁ, ପ୍ରତିଦିନ କିଛି କିଛି ବିଭିନ୍ନ ରକମର ଫଳ ଓ ସବୁଜ ପନିପରିବା ଖାଇବା ଦରକାର। ନାଲି ଲଙ୍କା ଅପେକ୍ଷା କଞ୍ଚା ଲଙ୍କା ବ୍ୟବହାର କଲେ ଆମକୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ତନ୍ତୁ ଜାତୀୟ ଖାଦ୍ୟ ଖାଇଲେ ଝାଡ଼ା ସଫା ହୁଏ, ପେଟରେ ବାୟୁ ଜମେ ନାହିଁ, କାମ କରିବାକୁ ଫୁର୍ତ୍ତି ଲାଗେ, ଦେହରୁ ଚର୍ବି ଅଂଶ କମିଯାଏ ଓ ସର୍ବୋପରି ହୃଦରୋଗ ଏବଂ କର୍କଟ ରୋଗରୁ ରକ୍ଷା ମିଳେ। ଚର୍ବି ଜାତୀୟ ଖାଦ୍ୟ ମଧ୍ୟରୁ ମାଛ, ମାଂସ ଓ ଅଣ୍ଡାରେ ଥିବା ଚର୍ବି ଦେହ ପ୍ରତି ଯଥେଷ୍ଟ କ୍ଷତିକାରକ ଏବଂ ଏହା ପ୍ରୋଷ୍ଟେଟ୍ ଏବଂ ମଳଦ୍ୱାର

0: କର୍କଟ ରୋଗ କରାଇବାରେ ସାହାଯ୍ୟ କରେ। ଚର୍ବି ଜାତୀୟ ଖାଦ୍ୟ ଭିତରେ ମାଛ ଓ ଚର୍ମ ବିହୀନ କୁକୁଡ଼ା ମାଂସରେ ଅପେକ୍ଷାକୃତ କମ୍ ଚର୍ବି ଥାଏ, କିନ୍ତୁ ଛେଳି ମାଂସ ଯଥେଷ୍ଟ କ୍ଷତିକାରକ। ଖାଦ୍ୟ ରାନ୍ଧିବା ପ୍ରଣାଳୀ ମଧ୍ୟ ଏହି ରୋଗକୁ ପ୍ରଭାବିତ କରିଥାଏ, ଯଥା ଆଜିକାଲିର ଫାଷ୍ଟଫୁଡ୍ରେ ତନ୍ଦୁର ଗ୍ରିଲ୍ ମାଂସର ବହୁଳ ଚାହିଦା ଏ ରୋଗ ବୃଦ୍ଧି କରାଇବାରେ ସାହାଯ୍ୟ କରେ। କଡ଼ାକଡ଼ି ଭଜାଭଜି ନ କରି ସନ୍ତୁଳା ସନ୍ତୁଳି ଖାଦ୍ୟ ନିଶ୍ଚୟ ବିପଦରୁ ରକ୍ଷା କରେ। ଦୁଧ ଓ ଘୋଳ ଦହିରେ ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଛି। ଅତ୍ୟଧିକ ମଦ୍ୟପାନ ଓ ଧୂମପାନ ସ୍ତନ କର୍କଟ, ମୁଖ, ଗଳା, ଖାଦ୍ୟନଳୀ ଓ ଫୁସ୍ଫୁସ୍ କର୍କଟ ରୋଗ କରାଇବାରେ ସାହାଯ୍ୟ କରେ। ତେଣୁ ସଂକ୍ଷେପରେ କହିବାକୁ ଗଲେ, କର୍କଟ ରୋଗ ଦାଉରୁ ରକ୍ଷା ପାଇବାକୁ ହେଲେ ଆପଣମାନେ ନିଜ ଖାଦ୍ୟ ଓ ଖାଦ୍ୟ ପ୍ରଣାଳୀକୁ ବଦଳାଇ ଦିଅନ୍ତୁ, ଯଥା କମ୍ ଶର୍କରା ଓ ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତୁ ଯଥେଷ୍ଟ, ଏବଂ ସବୁ ପ୍ରକାରର ସବୁଜ ପନିପରିବା ଓ ଫଳ ଖାଆନ୍ତୁ। ସବୁଦିନ ଘୋଳ ଦହି ନିଶ୍ଚୟ ଖାଆନ୍ତୁ। ରାଗ, ମସଲା, ଭଜାଭଜି, ତନ୍ଦୁର, ଗ୍ରିଲ୍ ଆଦି ଖାଦ୍ୟରୁ ଦୂରେଇ ରୁହନ୍ତୁ। ନାଲି ଲଙ୍କା ବଦଳରେ କଞ୍ଚା ଲଙ୍କା ବ୍ୟବହାର କରନ୍ତୁ। ଆମିଷ ପାଇଁ କେବଳ ମାଛ ଖାଆନ୍ତୁ। ନାଲି ମାଂସ ବା ରେଡ୍ ମିଟ୍ ଠାରୁ ଦୂରେଇ ଯାଆନ୍ତୁ। ମଦ୍ୟପାନ ଧୂମପାନକୁ ଶତ୍ରୁ ବୋଲି ଭାବନ୍ତୁ। ସର୍ବୋପରି ନିୟମିତ ବ୍ୟାୟାମ କରନ୍ତୁ, ଚିନ୍ତା ଶୂନ୍ୟ ରୁହନ୍ତୁ ଓ କର୍କଟ ରୋଗରୁ ଦୂରରେ ରୁହନ୍ତୁ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଖାଦ୍ୟ ଓ କର୍କଟ ରୋଗ, ଆଲୋଚନା କରିଥିଲେ ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।

ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2016 ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆର ଶୁଭାରମ୍ଭ କରିଥିଲେ। ଭାରତର ଉଦ୍ୟୋଗୀ ସଂସ୍କୃତିକୁ ପରିବର୍ତ୍ତନ କରି ଏକ ନିଯୁକ୍ତି ଆଶାୟୀ ଦେଶରୁ ନିଯୁକ୍ତି ସୃଷ୍ଟିକାରୀ ଓ ନବସୃଜକ ଏବଂ ସମସ୍ୟା ସମାଧାନକାରୀ ରାଷ୍ଟ୍ର ରୂପେ ପରିଣତ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। 2016 ମସିହାରେ ଦେଶରେ ପ୍ରାୟ 400 ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା 2,00,000 ଅତିକ୍ରମ କରିଛି। ଏହାଛଡ଼ା ଏହି ଯୋଜନା ମାଧ୍ୟମରେ 23,00,000 ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରାଯାଇପାରିଛି। ଏହି ରୂପାନ୍ତରୀକରଣ କେବଳ ବେଙ୍ଗାଲୁରୁ, ମୁମ୍ବାଇ ବା ଦିଲ୍ଲୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ପ୍ରାୟ 50% ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ବର୍ତ୍ତମାନ ଦେଶର Tier 2 ଓ Tier 3 ସହରଗୁଡ଼ିକରେ କାର୍ଯ୍ୟ କରୁଛି। ଏହି ଯୋଜନା ଦ୍ୱାରା ଦେଶର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ 10,000 ଅଟଳ ଟିଙ୍କରିଂ ପ୍ରୟୋଗଶାଳା

0: ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରାଯାଇପାରିଛି। ଏହି ରୂପାନ୍ତରୀକରଣ କେବଳ ବେଙ୍ଗାଲୁରୁ, ମୁମ୍ବାଇ ବା ଦିଲ୍ଲୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ପ୍ରାୟ 50% ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ବର୍ତ୍ତମାନ ଦେଶର ଟାୟାର ଟୁ ଓ ଟାୟାର ଥ୍ରୀ ସହରଗୁଡ଼ିକରେ କାର୍ଯ୍ୟ କରୁଛି। ଏହି ଯୋଜନା ଦ୍ୱାରା ଦେଶର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ 10,000ରୁ ଉର୍ଦ୍ଧ୍ୱ ଅଟଳ ଟିଙ୍କରିଂ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଏଥିରେ 1 କୋଟିରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ସକ୍ରିୟ ଅଂଶଗ୍ରହଣ କରି ଉଦ୍ୟୋଗୀ ହେବା ପୂର୍ବରୁ ବିଭିନ୍ନ ସ୍ଥାନୀୟ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି। ଏହି ରୂପାନ୍ତରୀକରଣ ମହିଳାମାନଙ୍କର ଅଂଶଗ୍ରହଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 1,00,000 ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ଗୁଡ଼ିକରେ ଅନ୍ତତଃ ଜଣେ ଲେଖାଏଁ ମହିଳା ନିର୍ଦ୍ଦେଶକ ବା ଭାଗିଦାରୀ କାର୍ଯ୍ୟ କରୁଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଦେଶରେ ଉଦ୍ୟୋଗୀକରଣକୁ ଏକ ବ୍ୟତିକ୍ରମରୁ ଆକାଂକ୍ଷାକୁ ଏବଂ ନବସୃଜନକୁ ଏକ ସୁଯୋଗରୁ ଜାତୀୟ ଅଭିଯାନରେ ପରିଣତ କରିବାରେ ସଫଳ ହୋଇପାରିଛି। ଚଳିତ ବର୍ଷ ଜୁଲାଇ 18 ତାରିଖରେ ହାଇଦ୍ରାବାଦ ଭିତ୍ତିକ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ କମ୍ପାନୀ ଭାବେ ବିକ୍ରମ 1ର ସଫଳ ଉତ୍କ୍ଷେପଣ କରିଥିଲା। ଏହାଦ୍ୱାରା ଘରୋଇ ଅର୍ବିଟାଲ ଉତ୍କ୍ଷେପଣ କ୍ଷମତା ଥିବା ତୃତୀୟ ଦେଶ ଭାବେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି। ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: ହମନେ ଷ୍ଟାର୍ଟଅପ୍ ଇଣ୍ଡିଆ ପ୍ରୋଗ୍ରାମ ଲଞ୍ଚ କିୟା, ହମନେ ଯୁବାଓଙ୍କୁ ଖୁଲା ଆସମାନ ଦିଆ ଔର ଆଜ ନତିଜା ହମାରେ ସାମନେ ହୈ। ସିର୍ଫ 10 ସାଲ ମେ ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ଏକ ରିଭଲ୍ୟୁସନ ବନ ଚୁକା ହୈ। ଭାରତ ଆଜ ଦୁନିଆ କା ଥର୍ଡ ଲାର୍ଜେଷ୍ଟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ହୈ। 10 ସାଲ ପହଲେ ଦେଶ ମେ 500 ସେ ଭି କମ ଷ୍ଟାର୍ଟଅପ୍ ଥେ, ଆଜ ୟେ ସଂଖ୍ୟା ବଢ଼କର 2 ଲକ୍ଷ ସେ ଜ୍ୟାଦା ହୈ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକ ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଲକ୍ଷ୍ୟ ହାସଲ ଦିଗରେ ଭାରତ ନିଜର ପ୍ରତିବଦ୍ଧତା ଦୋହରାଇଛି। ଗତକାଲି ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘର ମୁଖ୍ୟାଳୟରେ ଆନ୍ତର୍ଜାତିକ ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ପରିହାର ଦିବସ ପାଳନ ଅବସରରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ବ୍ୟାପାର ସଚିବ ସିପି ଜର୍ଜ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବିଶ୍ୱରୁ ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ ପରିହାର ଉପରେ ଭାରତ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଜାତିଗତ ବିଦ୍ୱେଷ, ଜାତିଆଣ ଭାବ ଏବଂ ବିଦେଶୀ ବିରୋଧୀ ମନୋଭାବ ବିପକ୍ଷରେ ଭାରତ ନିଜର ଲଢ଼େଇ ଜାରି ରଖିଥିବା ସମ୍ପର୍କରେ ଶ୍ରୀ ଜର୍ଜ ଗୁରୁତ୍ୱାରୋପ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୋହାଠାରେ ଏଆଇଆଇବି ବାର୍ଷିକ ସମ୍ମିଳନୀ ଅବସରରେ ତାଙ୍କର କାତାର ପ୍ରତିପକ୍ଷ ଅଲି ବିନ୍ ଅହମ୍ମଦ ଅଲ୍ କୁଆରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଭାରତର ୟୁପିଆଇ ନେଣଦେଣ ବ୍ୟବସ୍ଥାକୁ କାତାରରେ ସମ୍ପ୍ରସାରିତ କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଏତଦ୍ବ୍ୟତୀତ ଭାରତରେ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ଅଧୀନରେ କାତାରର 10 ବିଲିୟନ୍ ଡଲାର ନିବେଶ କରିବାର ପ୍ରତିଶ୍ରତି କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଭାରତ କାତାର ସମ୍ପର୍କକୁ ଏକ ରଣନୈତିକ ଭାଗିଦାରୀ ସ୍ତରକୁ ନେବା ସହିତ ଦ୍ୱିପକ୍ଷ ନିବେଶ ଚୁକ୍ତିନାମାକୁ ଚୂଡ଼ାନ୍ତ କରାଯିବା ଉପରେ ମଧ୍ୟ ଦୁଇ ଦେଶର ଅର୍ଥମନ୍ତ୍ରୀ ଆଲୋଚନା କରିଛନ୍ତି। କାତାରର ବିକାଶ ଦିଗରେ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ କାତାରର ଅର୍ଥମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର, ଅର୍ଥ ଓ ପୁଞ୍ଜିନିବେଶକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀ ଅଲ୍କୁଆରୀ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଜାପାନ ମଧ୍ୟରେ ଯୋଗାଯୋଗ, ଡିଜିଟାଲ ଓ କୃତ୍ରିମ ବୁଦ୍ଧିମତା ଉପରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏକ ଦ୍ୱିପକ୍ଷୀୟ ଆଲୋଚନା ଗତକାଲି ଟୋକିଓଠାରେ ଅନୁଷ୍ଠିତ ହୋଇଯାଇଛି। ଜାପାନଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନାଗମା ମଲ୍ଲିକ ଓ ଜାପାନର ଆନ୍ତର୍ଜାତିକ ବ୍ୟାପାର ମହାନିର୍ଦ୍ଦେଶକ ହିଡିଓ ଫୁସିଦା ଏହି ବୈଠକରେ ନିଜ ନିଜ ଦେଶର ପ୍ରତିନିଧିତ୍ୱ କରିଛନ୍ତି। 2014 ମସିହାଠାରୁ ଦୁଇ ଦେଶ ମଧ୍ୟରେ ଏକ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ କାର୍ଯ୍ୟକାରୀ କରିଆସୁଛି। ଏହି ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଉଭୟ ପକ୍ଷ ଏହି ବୈଠକରେ ସମ୍ମତି ପ୍ରଦାନ କରିଛନ୍ତି। ଜାମ୍ମୁ କାଶ୍ମୀରର ବୁଡ୍ଗାମ୍ ଜିଲ୍ଲାର ୟୁସ୍ମାର୍ଗଠାରେ ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ଲସ୍କରେ ତୋଇବାର ଜଣେ ଆତଙ୍କବାଦୀ ନିହତ ହୋଇଛି। ପାକିସ୍ତାନୀ ଭିତ୍ତିକ ଲସ୍କରେ ତୋଇବାର ଏହି ଆତଙ୍କବାଦୀ ସୁଲାଇମାନ ଶାହା ଓରଫ ମୁସା ବୋଲି ସରକାରୀ ଭାବେ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସେନାବାହିନୀ, ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଅପରେସନ୍ କୋରାକ ଜାରି ରହିଥିବା ସମୟରେ ଏହି ଏନ୍କାଉଣ୍ଟର କରାଯାଇଛି। ଜାମ୍ମୁ କାଶ୍ମୀରର ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ମୁସା ସମ୍ପୃକ୍ତ ଥିବା ଜଣାଯାଇଛି। মরক্কোর রাজা মহম্মদ ষষ্ঠ গতকাল দেশের প্রধানমন্ত্রী রূপে সহরাঞ্চল যোজনা মন্ত্রী ফাতিমা

0: ଯାହାରା ମନସୁନିଙ୍କ ନାମ ଘୋଷଣା କରିଛନ୍ତି। 50 ବର୍ଷ ବୟସ୍କା ପ୍ରଥମ ମହିଳା ଭାବେ ସେ ଏହି ପଦ ଅଳଙ୍କୃତ କରିବେ। ମନସୁନି ପୂର୍ବରୁ ମାରାକେଚ୍ର ମେୟର ରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି। ଦେଶର ନିର୍ବାଚନ ଫଳାଫଳ ଘୋଷଣା ହେବାର 4 ଦିନ ପରେ ଏହି ଘୋଷଣାନାମା ପ୍ରକାଶ ପାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 2026ରେ ଗତକାଲି ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଥିଲା। ଗତକାଲି ଭାରତ 2 ସ୍ୱର୍ଣ୍ଣ, 2 ରୌପ୍ୟ ଏବଂ 5 ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତ ମହିଳା 4x400 ମିଟର ରିଲେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସେହିଭଳି ଏହି ରିଲେ ପ୍ରତିଯୋଗିତାରେ ପୁରୁଷ ଦଳ ବ୍ରୋଞ୍ଜ ପଦକ ଏବଂ ମିକ୍ସଡ୍ ବର୍ଗରେ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଛି। ପୂର୍ବରୁ ନିରୁ ଢାଣ୍ଡା ପ୍ରଥମ ଭାରତୀୟ ବନ୍ଧୁକ ଚାଳକ ଭାବେ ମହିଳା ଟ୍ରାପ୍ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗୁଲବୀର ସିଂ ପୁରୁଷ 5000 ମିଟର ବର୍ଗରେ ଅନ୍ୟ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହା ହେଉଛି ଚଳିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗୁଲବୀରଙ୍କ ଦ୍ୱିତୀୟ ପଦକ। ପୂର୍ବରୁ ପୁରୁଷ 10,000 ଏବଂ 1500 ମିଟରରେ ରୌପ୍ୟ ପଦକ ସେ ହାସଲ କରିସାରିଛନ୍ତି। ମହିଳା ହାଇଜମ୍ପ ବର୍ଗରେ ପୂଜା ସିଂ ମଧ୍ୟ ବ୍ରୋଞ୍ଜ ପଦକ ପାଇଛନ୍ତି। ବକ୍ସିଂରେ ପୁରୁଷ 90 କିଲୋଗ୍ରାମ ବର୍ଗରେ ନରେନ୍ଦର ବେରୱାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲିର 8 ପଦକ ହାସଲ କରିବା ପରେ ଭାରତ 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 6 ସ୍ୱର୍ଣ୍ଣ, 21 ରୌପ୍ୟ ଏବଂ 26 ବ୍ରୋଞ୍ଜ ସହିତ ମୋଟ 53 ପଦକ ହାସଲ କରି ପଦକ ତାଲିକାର 10ମ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜାରି ରହିଥିବା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗୌହାଟୀଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 2ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜଳନ୍ଧରଠାରେ ନିଶାମୁକ୍ତ ପଞ୍ଜାବ ଯାତ୍ରାର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଉଦ୍ୟୋଗୀ ସଂସ୍କୃତିକୁ ପରିବର୍ତ୍ତନ କରି ଏକ ନିଯୁକ୍ତି ଆଶାୟୀ ଦେଶରୁ ନିଯୁକ୍ତି ସୃଷ୍ଟିକାରୀ ରାଷ୍ଟ୍ର ରୂପେ ପରିଣତ କରିବା ଦିଗରେ ସଫଳ ଭୂମିକା ଗ୍ରହଣ କରିଛି ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଏକ ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଲକ୍ଷ୍ୟ ହାସଲ ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛି ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳା ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ଏଥର ଶିଳ୍ପୀଙ୍କ କଣ୍ଠରେ ନିର୍ମଳା ନାୟକଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

0: ପ୍ରଚାର କଲୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଇରା ମହାନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର। ଆକାଶବାଣୀ ଭବାନୀପାଟଣ ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ଚଲ୍ନେ ଧାନ ମୁଗବିରି କାନ୍ଦୁଲ ଚାଷ ଉତାରୁ ତେଲ ବାହାରୁଥିବା ମଞ୍ଜି ଚାଷ କେ ଫୁନି ଖୁବ କରି ଚାଷ କରିଥିସନ। ସେ ଭିତରୁନ୍ ଗୋଟେ ହଉଛେ ମୁଗଫୁଲି ଚାଷ। ଇତାକେ ଆମେ ଚିନା ବାଦାମ ବି କହିଥିସୁଁ। ଅଲଗା ଚାଷର ଭଲିଆ ଇ ଚାଷ କେ ବି ଆମେ ଠିକ ହିସାବନେ ଦେଖରେଖ କର୍ମୁ ବେଲେ ବନେ କରି ଲାଭ ପାଇପାରମୁ। ମୁଗଫୁଲି ଚାଷ କେ ଚାଷ କରବା ବେଲେ ସହଜ ହେବା ଲାଗି କୃଷି ଯନ୍ତ୍ରୀ ମାନେ ଆଜକାଲ ଖୁବ ଗୁଡା ନୂଆ ନୂଆ ଯନ୍ତ୍ରପାତି ମାନେ ବାହାର କଲେ ନା। ଇଟା ମାନକେ ବ୍ୟବହାର କଲେ ଚାଷ କଲା ବେଲେ ଅଧିକ ଖଟବାକେ ବି ନେଇ ପଡେ ଆରୁ କମ ସମୟ ବି ଲାଗବା। ପ୍ରଥମ ନେ ହେଲା ଭଟାକେ ସମାନ କରବାର ଯନ୍ତ୍ର। ଯେନ୍ ଭଟା ମାନେ ଗୋଟେ ଏକର ନୁନ ଅଧିକା ଅଛେ ଆରୁ ସେଦିନେ ଫୁଟେକ ବାଗିର ଖାଲ ମାନେ ଅଛେ ହେନ୍ତା ଖାଲି ଏକନେ ଆମକେ ନେଇ ଦିଶେ। ମାତର୍କ ବର୍ଷା ମାରିଲେ ସେ ଖାଲ ମାନକେ ପେନ୍ ଜମି କରି ମୁଗଫୁଲି ଗଛର ନୁକସାନ କରିଦେସି। ହେତିର୍ ଲାଗି ଇ ଭଟା ମାନକେ ଆଗରୁ ନେକା ସମାନ ଆର ଖଣେକ ଢାଲୁ କରବାକେ ପଡ଼ବା। ଭଟାକେ ସମାନ କରବା ଲାଗି ଲେଜର ବୋଲି ଯନ୍ତ୍ର ଗୋଟେ ଅଛେ ଯେନ୍ଟାକେ ଚଲେଇ କରି ଆମେ ଘଣ୍ଟେକ ଭିତରେ ନେ ଗୋଟେ ଏକର ଜମିକେ ସମାନ କରିପାରମୁ। ଇ ଯନ୍ତ୍ର ନେ ସମାନ କରିଥିବା ଭଟା ମାନେ 5 ବରଷ ତକ ସମାନ ହି କରିଥିସି। ଗୋଟେ ଏକର ଜମିକେ ସମାନ କରବା ଲାଗି 1500 ଟଙ୍କା ଲେଖା ଇ ମେସିନ୍ ନେ ଖର୍ଚ୍ଚା ହେଇଥିସି। ଜମି ତିଆରି କରବାର ଯନ୍ତ୍ର ପ୍ରଥମ ନେ ଟ୍ରାକ୍ଟର ନେ ଚଷି ଦେଇକିନା ପଛର ଥରକେ ରୋଟାଭେଟର ମେସିନ କି ଡିସ୍ ଫେରୋ ମେସିନ ନେ ଗୋଟେ ଦୁଇ ଥର ଚଷି ଦେବା ବେଲେ ମୁଗଫୁଲି ଚାଷର ଲାଗି ଜମିଟା ବଢିଆ କରି ସାଜି ହେସି। ଜମି ସାଜିଲା ଉତାର ଆମେ ବିହନ ବିଷୟରେ ଚିନ୍ତା କରମା। ମୁଗଫୁଲି ମଞ୍ଜିକେ ବିହନ ହିସାବରେ ନେବାକେ ହେଲେ ତାର ଚୋପା ଛଡ଼ାବାକେ ପଡ଼ିଥିସି। ଏଥିର୍ ଲାଗି ବି ଆମେ ଚୋପା ଛଡ଼ା ଯନ୍ତ୍ର ବ୍ୟବହାର କଲେ କାମଟା ଜଲ୍ଦି ହେଇପାରବା। ଇ ଯନ୍ତ୍ର ନେ ଚୋପା ଛଡ଼ାଲେ ଘଣ୍ଟାକେ 300 କେଜି ନୁନ ବି ଅଧିକା ମଞ୍ଜି ବାହାରି ପାରବା। ଏବେ ହେଲା ମଞ୍ଜିକେ ବୁଣବାର ସମୟ। ଆପଣ ମାନେ ଜାଣିଲେ ଖୁସି ହେବେ ଯେ ଇ କାମର ଲାଗି ବି ମଞ୍ଜି ବୁଣା ଯନ୍ତ୍ର ବାହାରିଛେ। ଇ ଯନ୍ତ୍ର କେ ବଲଦ ପାୱାର ଟିଲର କି ଟ୍ରାକ୍ଟରରେ ଲଗେଇ କରି ଚଲେଇ ହେବା। ପାୱାର ଟିଲର ବ୍ୟବହାର କଲେ 3 ନୁନ 5 ଧାଡି ତକ ଏକା ସାଙ୍ଗେ ବୁନି ହେବା ଆରୁ ଟ୍ରାକ୍ଟର

ତର୍ନେ 10 ନୁନ୍ 11 ଧାଡ଼ି ବିହନ ଏକା ସାଙ୍ଗେ ବୁନି ହେବା। ଯନ୍ତର୍ ବ୍ୟବହାର କଲେ ଆର୍ ଗୋଟେ ଫୁନି ସୁବିଧା ହେସି ଯେ ପ୍ରତି ଧାଡ଼ିନେ ସାର୍ ଉପରେ ନେ ସମାନ କରି ମେଟ୍ ପଡ଼ିଯେସି ଆର୍ ତେନ୍କେ ତାର୍ ଉପରେ ନେ ମଞ୍ଜି ଫୁନି ପଡ଼ସି। ଟ୍ରାକ୍ଟର୍ ନେ ଲାଗିଥିବା ଯନ୍ତର୍ ନେଲେ ଆମେ ଘଣ୍ଟାକେ ଗୋଟେ ଏକର ଜମିକେ ବୁନି ପାର୍ମା। ବାକି ଚାଷର ପରା କରି ଯଦି ମୁଗଫୁଲି ଚାଷ ନେ ବି ରୋଗ ପୋକ ଲାଗ୍ବା, କୀଟନାଶକ ଉଷୋ ଝିଟବାକେ ପଡ଼ବା ଆରୁ ହାତେ ଦେଲେ ଖୁବ ସମୟ ଲାଗ୍ସି। ମାତର୍ କ ଯନ୍ତର୍ ଲଗେଇ କରି ଯଦି ଇଟାକେ ଆମେ ଝିଟମା ବେଲେ ସମୟ ବଞ୍ଚି ଯେସି ଆର୍ ପରିଶ୍ରମ ବି କମି ଯେସି। ମୁଗଫୁଲି ମଞ୍ଜି ବୁନି କରି 20 ନୁନ୍ 30 ଦିନ ଭିତରେ ନେ ବ୍ଲେଡ ୱିଡର କି ହ୍ୱିଲ ହୋ 2ଟା ଯନ୍ତର୍ ନୁନ୍ ଯେନ୍ ଯନ୍ତର୍ କେ ବି ବ୍ୟବହାର କରି କରି ଆମେ ଅନାବନା ଘାସ ମନ୍ କେ ସଫା କରି ପାର୍ମା। ଇ ଯନ୍ତର୍ କେ ମ୍ୟାଜି ଟୁକିଲ ଲୋକ ମାନେ ବି ବ୍ୟବହାର କରିପାରବେ। କାଁ କାଜି କି ଇଟା ହଉଛେ ହାଲକା ଯନ୍ତର୍। ମୁଗଫୁଲି ଘିଚିଲା ବେଲେ ବର୍ଷା ହେଲେ ଗଜା ହି ଯାଇ କରି କି ବର୍ଷା ନେଇ କରି ମେଟ୍ ଟାନ୍ ହି ଗଲେ ଅଧା ମୁଗଫୁଲି ମେଟ୍ ଭିତରେ ରହିଯେସି। ଇ ସମସ୍ୟାର ସମାଧାନ କରବା ଲାଗି ବି ଆମେ ମୁଗଫୁଲି ଖୋଲବାର ଯନ୍ତ୍ର ବ୍ୟବହାର କରିପାର୍ମା। ଇ ଯନ୍ତର୍ ମେଟ୍ ଭିତରକେ 5-6 ଇଞ୍ଚ ଯାଇ କରି ଫଲ ସଙ୍ଗେ ଏକା ଗଦକେ ଘିଚି ଆନବାର ସନେ ମେଟ୍ କେ ବି ଗୁଣ କରି ପକାସି। ମେଟ୍ ଗୁଣ ହି ଯେସି ବୋଲି ତ ମୁଗଫୁଲି ମାନକେ ସହଜ ନେ ହାତେ ନେ ଏକା କାଢି ଆନି ହେସି। କଞ୍ଚା ଗଛ ନୁନ୍ ଫଲକେ ଅଲଗା କରବା ଲାଗି ବି ଆମେ ଯନ୍ତର୍ ବ୍ୟବହାର କରିପାର୍ମା। ଇ ମେସିନ୍ ଥି 4 ଜଣ ଲୋକ ଘଣ୍ଟାକେ 150 କେଜି ଅମଲ କରିପାରବେ। ଏବେ ମୁଗଫୁଲି ଚାଷୀ ନେ ଯେନ୍ ସବୁ ଯନ୍ତ୍ରପାତି ବ୍ୟବହାର କରବାଟା ଜାଣିନୁ ତାକେ ସୋର୍ ରଖିକରି ଯଦି ଆମେ ଆମର୍ ମୁଗଫୁଲି ଚାଷୀ ନେ ବ୍ୟବହାର କର୍ମା ବେଲେ ଇ ଚାଷୀ ନେ ଆଗର୍ ଠାନୁ ଅଧିକା ମୁଗଫୁଲି ମିଲ୍ବା।

ଶୁଣିଲେ ଜାସର କଥା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ପୁରାତନ କ୍ରମରେ ଛନ୍ଦ। ପ୍ରଥମେ ଉପେନ୍ଦ୍ର ଭଞ୍ଜଙ୍କ ଗୀତ ରଚନାରୁ, ଶିଳ୍ପୀ ପରିବେଷଣ କରିଛନ୍ତି ସୁମିତା କରାବଡ଼ୁ।

ଏଥର ଶୁଣନ୍ତୁ କେଶବଚନ୍ଦ୍ର ରାଉତଙ୍କ ପରିବେଷିତ ଉପେନ୍ଦ୍ରଭଞ୍ଜଙ୍କ ରଚନା।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଧୁନିକ ଗୀତ। ଗାଇଛନ୍ତି ଶିଳ୍ପୀ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତିରାଜ ଖୋସଲା।

ଶୁଣୁଛନ୍ତି ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। ତପୁ ମିଶ୍ରଙ୍କ କଣ୍ଠରେ, ଗୀତିକାର ନିଜମ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ప్రజర్గలో సంగీత లహరి కంఠశిల్పి థిలే తపు ମିଶ୍ର ଗୀତରଚନା କରିଥିଲେ ନିଜମ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ରାବଣ ଏଥର ବିଚାରିଲା ଏ ରାମ ଦେବତାଠାରୁ ଅସୁରଠାରୁ ପର ବା ପ୍ରଧାନ, ନହେଲେ ରଥ କିପରି ମିଳନ୍ତା। ଏଭଳି ଜ୍ଞାନ ଉଦୟ ହୋଇ ମଧ୍ୟ ନିଜ ବକ୍ଷସ୍ଥିତ ଅମୋହମଣି ଚାହିଁ ପୁଣି ମାୟାବିଷ୍ଟ ହେଲା, ଆଉ ମନରେ ଆଣି ଅର୍ଥାତ୍ ଗର୍ବ ଆଣି ଆଗରୁ ଥିବା ଶଙ୍କା ତତ୍କ୍ଷଣାତ୍ ଦୂର କଲା। ଗର୍ଜନ କରି କହିଲା, ରୁହରେ ଦେବତାମାନେ, ତୁମକୁ ଠିକଣା ସମୟରେ ଶାସ୍ତି ଦେବି। ଚଣ୍ଡୀ ପୂଜା ବେଳେ ପଶୁବଳି ଦେଲା ଭଳି ବହୁ ବାନର ମାରି ତାଙ୍କ ରକ୍ତପାନରେ ଅଧର ରଞ୍ଜିତ କଲା। ନନ୍ଦିଘୋଷରେ ବିଜୟୀ ବୀର ରାମ ବିଜେ କରି ଧନୁଷର ବିଳାସରେ କୈଳାସ ପର୍ବତର ଶୋଭା ସତେକି ଛଡ଼େଇ ଆଣିଲେ। ରାବଣର ସାର ଯୋଦ୍ଧାଙ୍କୁ ବାଛି ତାଙ୍କ ମୂର୍ଦ୍ଧା ବା ମସ୍ତକକୁ ଫାଳ କରିଦେଲେ। ବକ୍ଷଚିରି ବପା ଓ ପିତ୍ତ ବା ମାଂସପିତ୍ତକୁ ରଣଚଣ୍ଡୀକୁ ଖୁଆଇଲେ। ସରନାମ ବାଜି ବା ପକ୍ଷୀ ହୋଇଥିବାରୁ ବିସ୍କିରେ ଅର୍ଥାତ୍ ପକ୍ଷୀମାନେ ମିତ୍ରତା କଲେ। ଶାଗୁଣାମାନେ ଶବ ନେଇ ଆକାଶରେ ତୋଷ ମନରେ ଭକ୍ଷଣ କଲେ, ୟା ପୂର୍ବରୁ ରକ୍ତ ନଦୀରେ ମିଶିପାରୁନଥିଲେ। ବାଣରେ ବାଣ ବାଜି ଅନଳର ଜ୍ୟୋତିଜାତ ହେଲା। ମୁଖ ବିକାର ସାଙ୍ଗକୁ ହୁଙ୍କାର କରି ରାବଣ ଗୋଟାଏ ଭଲ ବା ବର୍ଚ୍ଛା ମାରି ରାମଙ୍କ ବେନୀ ଜଙ୍ଘ ଫୁଟାଇ ଦେଲା। ପୂର୍ବେ ସେ ସ୍ୱର୍ଗ ବାରାଙ୍ଗନା ରମ୍ଭାକୁ ବିଭେଦନ କରିଥିଲା, ଅର୍ଥାତ୍ ତା ସହିତ ସଙ୍ଗ କରି ତା ଦେହକୁ ଭେଦିଥିଲା। ଏବେ ରମ୍ଭା ବା ପାଚିଲା କଦଳୀ ଭଳି ରାମଙ୍କ ଜଙ୍ଘକୁ ବର୍ଚ୍ଛା ମାରି ଭେଦିଲା। ଜଙ୍ଘ ଦୁଇ ଦ୍ୱାରବନ୍ଧ ଉପମା ପାଉଥିଲେ, ଏବେ ତାହା ହୋଇ ବର୍ଚ୍ଛା ସହ ଦୁଇ ଜଙ୍ଘ ବା ଦ୍ୱାରବନ୍ଧ ଭଳି ମନେହେଲା। ଆହତ ହୋଇ ରାମ ଜାଣିଲେ, ମୁଁ ବିଷ୍ଣୁ, ବିରାଟ ମୁକୁଟ ଅର୍ଥାତ୍ କ୍ଷତ୍ରିୟ ଶିରୋମଣି ରାମ, ବିରାଟ ଅର୍ଥାତ୍ ଗରୁଡ଼ ଧ୍ୱଜ ରଥରେ ରହି ବିରାଟ ମୂର୍ତ୍ତି ଅର୍ଥାତ୍ ବାଳିକୁ ପାତାଳ ଚାପିବା ବେଳର ତ୍ରିବିକ୍ରମ ମୂର୍ତ୍ତି ଧଇଲେ। ଏପର୍ଯ୍ୟନ୍ତ ସାଧାରଣ ମନୁଷ୍ୟ ଭାବରେ ଭାବିତ ଥିଲେ। ଏ ବିରାଟ ମୂର୍ତ୍ତି ଧଇଲା ବେଳେ ତାଙ୍କ ଶୀର୍ଷ ବା ମସ୍ତକ ଯାଇ ଆକାଶକୁ ତାଙ୍କ କେଶ ସ୍ୱରୂପ କଲା, ଅର୍ଥାତ୍ ମଥା ଆକାଶରେ ଲାଗିଲା

ଓ ଚରଣ ରସାତଳ ବା ପାତାଳକୁ ଗଲା। ବାମନ ଲାଙ୍ଗଳି ବା ନଡ଼ିଆ ଗଛର ତୁଙ୍ଗ ବା ସଭା ଉପରକୁ ଯିବାକୁ ମନ କଲା ଭଳି ରାବଣ ଇଚ୍ଛା କଲା, ଏ ଯେପରି ବଢ଼ୁଛି ମୁଁ ସେହିଭଳି ବଢ଼ିବି। ଚମତ୍କାର ସଂଗ୍ରାମ ରଚନା କରି ରାମ ନିୟୁତ ସଂଖ୍ୟକ ବାଜି ବା ଅଶ୍ୱ, ଅୟୁତ ଗଜ ବା ହାତୀ, ଲକ୍ଷଶତ ରଥି ବା କୋଟିଏ ରଥି ଓ ଦଶ କୋଟି ପତି ବା ପଦାତିକ ମାରନ୍ତି, ଗୋଟିଏ କବନ୍ଧ ମୁନ୍ନ ନଥିବା ଦେହ ନାଚିଲା, ଏହିଭଳି କୋଟିଏ ଖେଚର ବା କବନ୍ଧ ନାଚିଲେ। କୋଟିଏ କବନ୍ଧ ନାଚିଲେ ରାମଙ୍କ ଧନୁରେ ଥିବା ଗୋଟିଏ ଘଣ୍ଟି ବାଜିଲା।

ପ୍ରଚାର କଲୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ରାଧାକାନ୍ତ ନନ୍ଦ। କଣ୍ଠଶିଳ୍ପୀମାନେ ଥିଲେ ମିତାଲି ଚିନାର, ସୁଭାଷ ଦାସ, ତୃପ୍ତି ଦାସ ଓ ବିଜୟ କୁମାର ଜେନା। ଆକାଶବାଣୀ ଭବାନୀପାଟଣ। ପ୍ରଚାର କରିଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ବେଟା ଚଳଚ୍ଚିତ୍ରରୁ। ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

0: ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ହିନ୍ଦୀ କଥାଚିତ୍ରର ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ସଡ଼କ ଚଳଚ୍ଚିତ୍ରରୁ ସମୀରଙ୍କ ଗୀତ ରଚନା ଓ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି କୁମାର ସାନ୍ୟୁ ଓ ଅନୁରାଧା ପଡ଼ୱାଲ।

ನಿಜ ಕಾರ್ಯಕ್ರಮ ರಿಲೇ ಕರಿ ಪ್ರಚಾರ ಕಲ್ಯ ಆಕಾಶವಾಣಿ ದಿಲ್ಲಿರು ಆಕಾಶವಾಣಿ ಭವಾನಿಪಟ್ಟಣ ಪ್ರಚಾರ କରୁଛୁ ଓଡ଼ିଆ କଥାଚିତ୍ରର ଗୀତା କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ କଥା କହିବ ମୋ ମଥା ସିନ୍ଦୁର ଅନୁମହାନ୍ତିଙ୍କ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି।

ଓଡ଼ିଆ କଥାଚିତ୍ରର ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ ନିଜାମଙ୍କ ଗୀତ ରଚନାରୁ, ଗାଇଛନ୍ତି ସୁନି ନିଗମ ଓ କବିତା କୃଷ୍ଣମୂର୍ତ୍ତି, ସଙ୍ଗୀତ ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି, କଥାଚିତ୍ର ସୁନା ପଞ୍ଜରୀ।

0: ପ୍ରଚାର କଲ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସମାଚାର କେ ସାଥ ମୈଁ ଜୟା ଭାରତୀ।

ଶୁଭ ସକାଳ ଆପଣଙ୍କୁ। ଆମର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲାଚରଖା ପରିସରକୁ ମୁଁ ଆପଣଙ୍କ ସାଥିରେ ଅଛି ସାଗରିକା। ନମସ୍କାର।

ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲିଛି ପିତୃପକ୍ଷ। ପିତୃପକ୍ଷ ହିନ୍ଦୁ ଧର୍ମର ଏକ ପବିତ୍ର ଓ ଶ୍ରଦ୍ଧାପୂର୍ଣ୍ଣ ପରମ୍ପରା। ଲୋକମାନେ ନିଜର ପୂର୍ବପୁରୁଷ ଓ ପିତୃପୁରୁଷଙ୍କୁ ସ୍ମରଣ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରନ୍ତି। ସାଧାରଣତଃ ଭାଦ୍ରବ ପୂର୍ଣ୍ଣିମା ପରେ ଆଶ୍ୱିନ କୃଷ୍ଣ ପକ୍ଷରେ ପିତୃପକ୍ଷ ପାଳନ କରାଯାଏ। ପିତୃପକ୍ଷ କ'ଣ? ପିତୃପକ୍ଷ ଶବ୍ଦର ଅର୍ଥ ହେଉଛି ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ପକ୍ଷ। ସାଧାରଣତଃ ଭାଦ୍ରବ ପୂର୍ଣ୍ଣିମା ପରେ ଆଶ୍ୱିନ କୃଷ୍ଣ ପକ୍ଷରେ ପିତୃପକ୍ଷ ପାଳନ କରାଯାଏ। ଏହି ପକ୍ଷରେ ପରିବାରର ମୃତ ପିତା ମାତା, ଜେଜେବାପା, ଜେଜେମା ଓ ଅନ୍ୟାନ୍ୟ ପୂର୍ବକଙ୍କୁ ସ୍ମରଣ କରାଯାଏ। ଯେଉଁ ତିଥିରେ ପୂର୍ବପୁରୁଷଙ୍କର ମୃତ୍ୟୁ ଘଟିଥାଏ ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ଅନେକ ପରିବାରରେ ରହିଛି। ପିତୃପକ୍ଷ ଓ ଦାନ ଧର୍ମ। ପିତୃପକ୍ଷରେ ଦାନର ବିଶେଷ ମହତ୍ତ୍ୱ ରହିଛି। ଅନେକ ପରିବାର ଗରିବ ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ଧନ, ଅର୍ଥ ଆଦି ଦାନ କରନ୍ତି। ଦାନ କରିବା ସମୟରେ ଦେଖାଦେଖି ନ କରି ନିଷ୍ଠା ଓ ଶ୍ରଦ୍ଧାର ସହିତ କରିବା ଉଚିତ। ପିତୃପକ୍ଷ ହେଉଛି ଶ୍ରଦ୍ଧା, ଭକ୍ତି, କୃତଜ୍ଞତା ଓ ଦାନର ପର୍ବ। ଏହା ଆମକୁ ନିଜ ପୂର୍ବପୁରୁଷଙ୍କର ଅବଦାନକୁ ସ୍ମରଣ କରିବା ସହିତ ପାରିବାରିକର ମୂଲ୍ୟବୋଧକୁ ସମ୍ମାନ କରିବା ଶିଖାଏ। ଆହାରରେ ସାତ୍ତ୍ୱିକତା, ଜୀବନରେ ସଂଯମ, ମନରେ ଶ୍ରଦ୍ଧା ଓ କାର୍ଯ୍ୟରେ ଦାନ ସେବା, ଏହି ମୂଲ୍ୟବୋଧ ପିତୃପକ୍ଷରେ ମୁଖ୍ୟ ଶିକ୍ଷା। ତେଣୁ ନିଜ ପରିବାରର ପରମ୍ପରା ଓ ଧାର୍ମିକ ବିଶ୍ୱାସକୁ ସମ୍ମାନ କରି ପରିବେଶ ସହ ପ୍ରତି ଦାୟିତ୍ୱଶୀଳ ଭାବରେ ପିତୃପକ୍ଷ ପାଳନ କରିବା ଉଚିତ।

ଭାଷା ହେଉଛି ମଣିଷର ଭାବ, ଚିନ୍ତା, ଜ୍ଞାନ ଓ ସଂସ୍କୃତି ପ୍ରକାଶର ଏକ ପ୍ରମୁଖ ମାଧ୍ୟମ। ପୃଥିବୀର ବିଭିନ୍ନ ଦେଶରେ ଅନେକ ଭାଷା ପ୍ରଚଳିତ ଅଛି। ଭାଷାର ବିଭିନ୍ନତା ମାନବ ସଭ୍ୟତାକୁ ସମୃଦ୍ଧ କରିଥିଲେ ମଧ୍ୟ ଏହା ଅନେକ ସମୟରେ ଯୋଗାଯୋଗରେ ବାଧା ସୃଷ୍ଟି କରେ। ଏହା ଭାଷାଗତ ଦୂରତାକୁ କମାଇବାରେ ଅନୁବାଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଭାଷାର ଭାବ, ଜ୍ଞାନ ଓ ସୂଚନାକୁ ଅନ୍ୟ ଭାଷାରେ ସଠିକ୍ ଭାବେ ପ୍ରକାଶ କରିବାକୁ ଅନୁବାଦ କୁହାଯାଏ। ପ୍ରତିବର୍ଷ 30 ସେପ୍ଟେମ୍ବର ଦିନଟି ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସଲେସନ୍ ଡେ ବା ଅନ୍ତର୍ଜାତୀୟ ଅନୁବାଦ ଦିବସ ଭାବେ ପାଳନ କରାଯାଏ। ଏହା 2017 ମସିହାରେ ଜାତିସଂଘ ସାଧାରଣ ସଭା 30 ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ଅନୁବାଦ ଦିବସ ଭାବେ ଘୋଷଣା କରିଥିଲା। ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁବାଦମାନଙ୍କର ଅନୁଦାନକୁ ସମ୍ମାନ ଦେବା ଏବଂ ବିଭିନ୍ନ ଭାଷା ଓ ସଂସ୍କୃତି ମଧ୍ୟରେ ସେତୁ ଗଢ଼ିବା। ସେଣ୍ଟ ଜୋରମ୍ ଜଣେ ପ୍ରସିଦ୍ଧ ଅନୁବାଦକ ଥିଲେ ଏବଂ ବାଇବେଲର ଲାଟିନ୍ ଅନୁବାଦ ସହିତ ତାଙ୍କର ନାମ ଜଡ଼ିତ। ତାଙ୍କ ସ୍ମୃତିରେ ଏହି ଦିନ ପାଳନ କରାଯାଏ। ଅନ୍ତର୍ଜାତୀୟ ଅନୁବାଦ ଦିବସ କେବଳ ଅନୁବାଦମାନଙ୍କୁ ସମ୍ମାନ ଦେବାର ଦିନ ନୁହେଁ, ଏହା ଭାଷାଗତ ବିବିଧତା, ସାଂସ୍କୃତିକ ସମ୍ମାନ ଓ ବିଶ୍ୱ ଏକତାର ଏକ ପ୍ରତୀକ। ଅନୁବାଦ ମାଧ୍ୟମରେ ଜ୍ଞାନ, ସାହିତ୍ୟ, ବିଜ୍ଞାନ ଓ ସଂସ୍କୃତି ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଯାଇଥାଏ। ଏହା ଲୋକମାନଙ୍କ ମାଧ୍ୟମରେ ବୁଝାମଣା ଓ ସହଯୋଗ ବଢ଼ାଇଥାଏ। ତେଣୁ ଅନୁବାଦମାନଙ୍କର ଶ୍ରମ ଓ ଦକ୍ଷତାକୁ ସମ୍ମାନ କରିବା ସହିତ ଆମେ ବିଭିନ୍ନ ଭାଷା ପ୍ରତି ସମ୍ମାନ ଓ ଆଗ୍ରହ ବଢ଼ାଇବା ଉଚିତ। ଭାଷାର ସେତୁ ମଜବୁତ ହେଲେ ସମଗ୍ର ବିଶ୍ୱ ମଧ୍ୟରେ ଜ୍ଞାନ, ସଂସ୍କୃତି ଓ ମାନବିକତାର ସମ୍ପର୍କ ଆହୁରି ଦୃଢ଼ ହେବ।

ପୃଥିବୀର ବିଶାଳ ଅଂଶ ଜଳରେ ଆବୃତ ଏବଂ ଏହି ସମୁଦ୍ର ପଥ ମାଧ୍ୟମରେ ପ୍ରାଚୀନ କାଳରୁ ଦେଶ ଦେଶ ମଧ୍ୟରେ ବାଣିଜ୍ୟ, ଯାତାୟତ ଓ ସାଂସ୍କୃତିକ ଆଦାନ ପ୍ରଦାନ ହୋଇଆସୁଛି। ଆଜିର ବିଶ୍ୱ ଅର୍ଥନୀତିରେ ସାମୁଦ୍ରିକ ପରିବହନର ଭୂମିକା ଅତ୍ୟନ୍ତ ବଡ଼। ଏହି ଗୁରୁତ୍ୱକୁ ସ୍ମରଣ କରିବା ସହିତ ସମୁଦ୍ରର ସୁରକ୍ଷା ଓ ସାମୁଦ୍ରିକ ପରିବେଶ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସର 30 ତାରିଖକୁ ୱାର୍ଲ୍ଡ ମେରିଟାଇମ୍ ଡେ ବା ବିଶ୍ୱ ସାମୁଦ୍ରିକ ଦିବସ ଭାବେ ପାଳନ କରାଯାଏ। ବିଶ୍ୱ ସାମୁଦ୍ରିକ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ପରିବହନର ଗୁରୁତ୍ୱ, ସମୁଦ୍ରର ସୁରକ୍ଷା, ନାବିକମାନଙ୍କ ଅବଦାନ ଏବଂ ସାମୁଦ୍ରିକ ପରିବେଶର ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା। ବିଶ୍ୱ ସାମୁଦ୍ରିକ ଦିବସ ଆମକୁ ସମୁଦ୍ରର ଗୁରୁତ୍ୱ, ନାବିକମାନଙ୍କର ଅବଦାନ ଓ ସାମୁଦ୍ରିକ ପରିବେଶର ସୁରକ୍ଷା ବିଷୟରେ ସଚେତନ କରାଏ। ସମୁଦ୍ର ସୁସ୍ଥ ରହିଲେ ମାନବ ସମାଜ ଓ ସମୁଦ୍ର ଉପରେ ନିର୍ଭରଶୀଳ ଅନେକ ଜୀବଜଗତ ମଧ୍ୟ ସୁସ୍ଥ ରହିବ। ତେଣୁ ଏହି ଦିବସରେ ଆମେ ସମୁଦ୍ରକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ରଖିବାର ସଂକଳ୍ପ ନେବା ଉଚିତ। ସୁସ୍ଥ ସମୁଦ୍ର, ସୁରକ୍ଷିତ ପରିବେଶ, ସ୍ଥାୟୀ ଭବିଷ୍ୟତ ହେଉ ଆମର।

ସାମୂହିକ ଲକ୍ଷ୍ୟ। ସମୁଦ୍ର କେବଳ ବାଣିଜ୍ୟର ମାଧ୍ୟମ ନୁହେଁ, ଏହା ଅସଂଖ୍ୟ ଜଳଜୀବଙ୍କର ଆସବାସସ୍ଥଳୀ। ମାଛ, କଇଁଚ, ତିମି, ଡଲଫିନ୍ ଓ ବିଭିନ୍ନ ସାମୁଦ୍ରିକ ଜୀବ ସମୁଦ୍ର ଉପରେ ନିର୍ଭର କରନ୍ତି, କିନ୍ତୁ ପ୍ଲାଷ୍ଟିକ୍ ପ୍ରଦୂଷଣ, ତେଲ ଲିକ୍ ଆବର୍ଜନା ଓ ଅନ୍ୟାନ୍ୟ ପ୍ରଦୂଷକ ସମୁଦ୍ର ପରିବେଶ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ସମୁଦ୍ରରେ ପ୍ଲାଷ୍ଟିକ୍ ପହଞ୍ଚିଲେ ଜଳଜୀବମାନେ ତାହାକୁ ଖାଦ୍ୟ ଭାବେ ଗ୍ରହଣ କରିପାରନ୍ତି। ଏହା ସାମୁଦ୍ରିକ ଜୀବ ବିବିଧତା ପାଇଁ କ୍ଷତିକାରକ।

ହଁ ଶ୍ରୋତା ବନ୍ଧୁ, ପିଜୁଳି ଆମେ ସମସ୍ତେ ଖାଇବାକୁ ଭଲ ପାଉ। ପିଜୁଳି ଆମ ଦେହ ପାଇଁ ମଧ୍ୟ ଭଲ। ହେଲେ ଆପଣମାନେ ଦେଖିଛନ୍ତି କି କଳା ରଙ୍ଗର ପିଜୁଳି? କଳା ରଙ୍ଗର ପିଜୁଳି ଅନ୍ୟ ପିଜୁଳିଙ୍କ ଠାରୁ ଅଲଗା ଏବଂ ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରି ରହିଛି। ଏହି କଳା ରଙ୍ଗର ପିଜୁଳି ଭାରତର ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ କରାଯାଇଥାଏ, କିନ୍ତୁ ଅନ୍ୟ ପିଜୁଳି ସହିତ ଏହାର ତୁଳନା କରାଯାଏ ଯେ ଏହା ବହୁତ କମ୍ ମାତ୍ରାରେ ଚାଷ କରାଯାଏ। ଏହି ପିଜୁଳି କଳା ରଙ୍ଗର ହୋଇଥିବାରୁ ଅନ୍ୟ ପିଜୁଳି ଠାରୁ ସ୍ୱତନ୍ତ୍ର। କଳା ରଙ୍ଗର ପିଜୁଳି ମଧ୍ୟ ଏକ ଔଷଧୀୟ ଫଳ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ସବୁଠୁ ଅଧିକ ଥାଏ। ଏହା ବ୍ୟତୀତ ଏଥିରେ ଅଧିକ ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଆଇରନ୍ ସହିତ ମଲ୍ଟିଭିଟାମିନ୍ ଏବଂ ମିନେରାଲ୍ସ ଥାଏ।

ଶ୍ରୋତାବନ୍ଧୁ, ସାପ ଶବ୍ଦଟି ଶୁଣିବା କ୍ଷଣି ଆମ ମନରେ ଭୟ ସୃଷ୍ଟି ହୋଇଥାଏ। ଭୟ ସୃଷ୍ଟି ହେବା ସହ ସ୍ୱାଭାବିକ କଥା, କାରଣ ପ୍ରତିବର୍ଷ ସାପ କାମୁଡ଼ାରେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ସବୁ ପ୍ରକାର ସାପ ବିଷାକ୍ତ ନୁହନ୍ତି, ମାତ୍ର 30% ସାପ ବିଷାକ୍ତ ଥାନ୍ତି, ବାକି 70% ସାପଙ୍କ ଦେହରେ ବିଷାକ୍ତ ନଥାଏ। ସାପମାନେ ସରୀସୃପମାନଙ୍କର ସବୁଠାରୁ ବିଶେଷ ଗୋଷ୍ଠୀ ଅଟନ୍ତି। ଅନେକ ପ୍ରଜାତିର ସାପ ବିଶ୍ୱରେ ଦେଖିବାକୁ ମିଳେ। ଆମେ ଯେମିତି କହିଲେ କେତେକ ବିଷାକ୍ତ, କେତେକ ବିଷାକ୍ତ ନୁହନ୍ତି। ବିଷାକ୍ତ ସାପମାନଙ୍କ ମଧ୍ୟରେ କିଙ୍ଗ କୋବ୍ରା ସବୁଠାରୁ ବିଷାକ୍ତ ସାପ ବୋଲି ବିବେଚନା କରାଯାଏ। ଏହା ଅତ୍ୟନ୍ତ ବିପଦଜନକ ଅଟେ। ଭାରତ, ଚୀନ ଓ ଜାପାନରେ ସାପମାନେ ବହୁ ସଂଖ୍ୟାରେ ଦେଖାଯାଆନ୍ତି। ଆମ ଭାରତରେ ସାପକୁ ପୂଜା ମଧ୍ୟ କରାଯାଏ। ଅପରପକ୍ଷରେ ଚୀନ ଓ ଜାପାନରେ ସ୍ୱାଦିଷ୍ଟ ଭୋଜନ ରୂପେ ଗ୍ରହଣ କରିଥାନ୍ତି। ଭାରତରେ ଅଜଗର ସାପ ଦେଖାଯାଇଥାଏ। ଏମାନେ ବିଷାକ୍ତ ନହେଲେ ମଧ୍ୟ ବହୁତ ଶକ୍ତିଶାଳୀ ଅଟନ୍ତି। ସେମାନଙ୍କର ଲମ୍ବ ପ୍ରାୟ 30 ଫୁଟରୁ ଅଧିକ ଥାଏ। ଏମାନେ ବଡ଼ ବଡ଼ ବାଛୁରୀ ଛେଳିମାନଙ୍କୁ ଅନାଶୟରେ ଖାଇପାରନ୍ତି। କିଙ୍ଗ କୋବ୍ରା ହେଉଛି ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାପ ମଧ୍ୟରୁ ଅନ୍ୟତମ। ଏହା ଅତ୍ୟନ୍ତ ବିଷାକ୍ତ ସାପ ଅଟେ। ଏହାର ବିଷ ଯେକୌଣସି ଲୋକଙ୍କ ଜୀବନକୁ ସହଜରେ ନେଇପାରେ। ଏହାର ଲମ୍ବ ସ୍ଥଳ ବିଶେଷ 6 ମିଟର ପର୍ଯ୍ୟନ୍ତ ହୋଇଥାଏ। ଏହା ଏତେ ବିଷାକ୍ତ ଯେ ହାତୀକୁ ଯଦି କାମୁଡ଼େ ସେ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥାଏ। ଏହାର ଆୟୁଷ 20 ବର୍ଷ ଅଟେ। ଏହି ସାପ ନିଜେ ବସା ତିଆରି କରେ ଏବଂ ଅଣ୍ଡା ଦେଇଥାଏ ଓ ସେହି ଅଣ୍ଡାକୁ ନିଜେ ରକ୍ଷା କରିଥାଏ। ଏହି ସାପ ପୃଥିବୀ ପୃଷ୍ଠରେ ଘଟୁଥିବା କମ୍ପନ ତରଙ୍ଗକୁ ଅନୁଭବ କରିପାରେ। ଏହାର ଆଖି ଏତେ ତୀକ୍ଷ୍ଣ ଯେ ସେ ନିଜର ଶିକାରକୁ 91 ମିଟରରୁ ସହଜରେ ଦେଖିପାରେ।

ଆସନ୍ତୁ ଜାଣିବା ଇତିହାସ ପୃଷ୍ଠାରେ ଘଟିଯାଇଥିବା କିଛି ଆଜି ଘଟଣାବଳୀ ସମ୍ପର୍କରେ ସୂଚନା। 1687 ସେପ୍ଟେମ୍ବର ମାସର 30 ତାରିଖ ଆଜିର ଦିନରେ ହାଇଦ୍ରାବାଦର ଗୋଲଗୁଣ୍ଡା ଦୁର୍ଗକୁ ଔରଙ୍ଗଜେବଙ୍କ କବଜା କରାଯାଇଥିଲା। 1929 ଆଜିର ଦିନରେ ମଣିଷକୁ ନିବଯୋଗ୍ୟ ପ୍ରଥମ ରକେଟ୍ ଉଡ଼ାଣ ହୋଇଥିଲା। 1967 ଅନ୍ତର୍ଜାତୀୟ ମୁଦ୍ରାକୋଷ IMF ମୁଦ୍ରଣ ପ୍ରଣାଳୀରେ ସୁଧାର ଆସିଥିଲା। 1993 ଆଜିର ଦିନରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଭୂକମ୍ପ ଯୋଗୁଁ 10,000+ ଲୋକଙ୍କର ମୃତ୍ୟୁ ହୋଇଥିଲା। ଲକ୍ଷାଧିକ ଲୋକ ବାସହରା ହୋଇଥିଲେ।

ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର। ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ସ୍ମୃତିରେ ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ ସୁର ସଙ୍ଗୀତ ପକ୍ଷରୁ ଭବାନୀପାଟଣାରେ ଅକ୍ଟୋବର 10 ତାରିଖରେ ପ୍ରଣବ ପ୍ରବଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସିନାପାଲି ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କର ଅଭିଯୋଗ ଶୁଣାଣି କରିଥିଲେ। ଜିଲ୍ଲା ପ୍ରଶାସନ ବୋଡେନ ପଞ୍ଚାୟତ ସମିତି ଏବଂ NDRF କଟକର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ଲାମୁଣ୍ଡ ବ୍ଲକ ତେରେସିଂହା ନେହେରୁ ଯୁବକ ସଂଘ ଓ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସେବାପକ୍ଷ ପାଳିତ ହୋଇଯାଇଛି। ସେବାପକ୍ଷ ଅବସରରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ତେରେସିଂହାଠାରେ ସ୍ୱଚ୍ଛତା ଓ ବୃକ୍ଷରୋପଣ କରାଯାଇଥିଲା। ଖଡ଼ିଆଳ ଅଞ୍ଚଳର କ୍ଷେତ୍ରୀୟ ଯୁବକ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ 43ତମ ବାର୍ଷିକ ଉତ୍ସବ ତଥା ଶାରଦୀୟ ଉତ୍ସବ 2026 ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବ୍ଲକ ଚିନ୍ତାଗୁଡ଼ା ସ୍ଥିତ ରୁଦ୍ର ପଦ୍ମିନୀ ହାଇସ୍କୁଲ ଖେଳପଡ଼ିଆଠାରେ ବ୍ଲକସ୍ତରୀୟ ଖେଳକୁ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା ଜାଣିବ ପାଣିପାଗ ସମ୍ପର୍କରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି କି ଭବାନୀପାଟଣା ଓ ତାର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 33 ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା 22 ଡିଗ୍ରୀ ସେଲସିୟସ ରହିବ। ବାୟୁର ଆର୍ଦ୍ରତା 87% ଓ ପବନର ବେଗ ଘଣ୍ଟା ପ୍ରତି 3 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।

ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କ ଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ ଆମ ଠିକଣାଟି। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି। ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ତାହେଲେ ଏଇଠି ଶେଷ କରୁଛୁ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ବେଷଣ କରିବେ କୃପା ସିନ୍ଧୁ ପଟେଲ ଓ ସାଥୀ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। କଣ୍ଠଶିଳ୍ପୀମାନେ ହେଲେ ସଂଯୁକ୍ତା ଜେନା, ପ୍ରଫୁଲ୍ଲ କୁମାର ମହାନ୍ତି, ମୀନାକ୍ଷୀ ପାତ୍ର ଓ ଦୀପଶିଖା ମିଶ୍ର। ଦିନ 1:10 ଚାଷର କଥା, ଦିନ 1:20 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ବର୍ତ୍ତମାନ ଦିନ 12:00 ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ପାଲା ପରିବେଷଣ କରୁଛନ୍ତି କୃପାସିନ୍ଧୁ ପଟେଲ ଓ ସାଥୀ।

ସୁନ୍ଦରୀ ମାନେ ନିଜ ନିଜ ପୋଷାକ ପିନ୍ଧି ଆଜି ବନ ଦୁର୍ଗା ପୂଜା ନିମିତ୍ତ ବାହାର ହୋଇ ପଡ଼ିଛନ୍ତି। ରାଜଦାନ ବିମର୍ଜିତ କରି ରାଣୀ ମାନେ ବାହାରିଥିବାରୁ ସୈରିନ୍ଦ୍ରୀ ଥିଲେ ସେଇଠି ସେ ମଧ୍ୟ ତାଙ୍କ ସଙ୍ଗତରେ ବାହାରି ପଡ଼ିଛନ୍ତି। ହେ ହେଲା କ'ଣ ଦିତଳ କିରଣ କି।

ବିଚାର କଲା ଏଇ ସୁନ୍ଦରୀ କୋଉଠୁ ଆସିବା ରହିଛି କେଉଁ ଉଦ୍ଦେଶ୍ୟରେ। ମୁଁ ଅନେକ କୁସୁମ ଅବଲମ୍ବନ କରିଛି। ଲେଖିଲେ

ପଚାରିଥିଲା ଉଦ୍ଦେଶ୍ୟ ଆସି ରହିଛି, ତାର ପୂର୍ବ ନିବାସ କୋଉଠି, ତାର ସ୍ୱାମୀ ଅଛି କି ବା ନାହିଁ, ସକଳ ବିଷୟ ବିଚାର କରି କରି ସନ୍ଧ୍ୟା ସମୟ ଆସି

ଲୋକର ଖାଇବା ପିଇବା ଶୋଇବା କିଛି ଭଲ ଲାଗୁନି। ଶବ୍ଦାବଳୀ ସୁନ୍ଦରୀ କି ଦର୍ଶନ କରିବା ତାର ଅଭିଳାଷ। ଆଜ୍ଞା, କିଛି କ୍ଷଣ ପରେ ସକାଳ ସମୟ ଆସି ପହଞ୍ଚି ଗଲା। ଏ ସମୟକୁ ଲକ୍ଷ୍ୟ ଦେବେ ପଣ୍ଡିତେ, ହେଉଛି କଣ? ଯେତେବେଳେ ସକାଳ ସମୟ ଆସି ପହଞ୍ଚି ଯାଉଛି, ଏଇ ସମୟରେ ମୁଖ

ସରିଞ୍ଜି ବୋଇଲେ ଚପଲା କେବେ ମୁଁ ଶୁଣେ ଏପରି କଥା ସରିଞ୍ଜି ବୋଇଲେ ଚପଲା କେବେ ମୁଁ ନ ଶୁଣେ ଏପରି କଥା ଚପଳା ବସି ଆରମ୍ଭ।

ଏ ବୁଦ୍ଧି ଭ୍ରମ ହୋଇ ପଡ଼ିଲା। ଏବେ ମୁଁ ଜାଣିଲି ନିଶ୍ଚୟ କି ଚକର ଶ୍ରୀ ଧ୍ୱଂସ ହୋଇଯିବ କି। ଆଲୋ ଚପଳା ମାତୃବତ୍ ପର ଧାରସୁ ଲୋଶ୍ରବତ୍ ପର ବିଦେଶୁ ପର ଝିଅ ବୋହୁକୁ ଯେ କୌଣସି ପ୍ରକାର ଏମିତି କଳ୍ପନା କଲେ ପୁରୁଷର ନିଶ୍ଚୟ ଶ୍ରୀ ଧ୍ୱଂସ ହୋଇଯାଏ। ଆଚ୍ଛା ଯେତେବେଳେ ଭାଇ ମୋର ଇଚ୍ଛା କରିଛି ଦେଖେ ଚପଳା କହୁଛି ତାକୁ ଦର୍ଶନ ମାତ୍ର ସ୍ପର୍ଶ ହେଇପାରିବ ନାହିଁ। ଏହା କହିକି ସୁଦେଶ ରାଣୀ କହିଲେ କ'ଣ ଯାଇ।

ଆଚ୍ଛା ହେଲା କ'ଣ କହିଲେ ଗୋ ସୁନ୍ଦରୀ, ଆଜି ମୋ କଥା ଟିକେ ରକ୍ଷା କର। ମୋ ଭାଇର ପାଇଁ ମୋର ଯଶଶ୍ରୀ, ତାଙ୍କୁ ଏ ମଧୁ ଚଷକ ନେଇ ଛଇ ଦେଇ ଆସିବ କି? ଆଜ୍ଞା ସରିନି ବୋଇଲେ।

ସ୍ୱୟଂଜୀ କହିଲେ ହୋ ଧର୍ମ ଦେବତା ରକ୍ଷା କର ମୁଁ ନାରୀ ଅବଳା ଏକେ ରାଜ୍ୟଚ୍ୟୁତ ହେଲି ସିଂହାସନ ଦୂର କଲି ଜୀବନରେ ବାସ କଲି ଫଳମୂଳ ଝର ପାଣି ଖାଇ ଦିନ ଯାପନ କଲି ଭାତ ଆମ ପାଇଁ ଏତେ ଖଞ୍ଜିଥିଲା କି ମୋ ପାଇଁ ସାଇଚି ଥିଲା କି ଯାହାର ଅନ୍ନ ପାଣି ମୁଁ ଖାଉଛି ହୋ ଧର୍ମ ଦେବତା ରକ୍ଷା ହୁଅ ମୋତେ।

ଭକ୍ତ ଲୋକ ଯଦି ଅଧମ ଲୋକକୁ କେତେ କଥା ତିଆରି କୁହେ ତାହେଲେ ଯଥା ସେ ପାଳନ କରିପାରିବ ନାହିଁ। ଏଣୁ ଗୋଟେ ପଦ ଲକ୍ଷ୍ୟ।

ଶୁଣୁଥିଲେ ଲୋକଗୀତ କ୍ରମରେ ପାଲା, ପରିବେଷଣ କରିଥିଲେ କୃପାସିନ୍ଧୁ ପଟେଲ ଓ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସଂଯୁକ୍ତ କୁମାରୀ ଜେନା, ଗୀତ ରଚନା କରିଛନ୍ତି ମିଶ୍ର ସତ୍ୟନାରାୟଣ।

ଜ୍ୟୋତ୍ସ୍ନା ରାଉତରାୟଙ୍କର ଗୀତ ରଚନାରେ ଗାଇଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି।

0: ସବୁ ବ୍ୟାଙ୍କର ଅଲଗା ଅଲଗା କେୱାଇସି କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
1: ଅଛି ନା ବାପା, CKYC ଆଇଡି।
0: CKYC ମାନେ?
1: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ CKYC ଆଇଡି, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
0: ବାଃ, RBI କହେ
1: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, DAP, MOP ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ଜ୍ୟୋତ୍ସ୍ନା ରାଉତରାୟଙ୍କ ଆଉ ଏକ ଗୀତ ରଚନାର ଶୁଣନ୍ତୁ, ଦ୍ୱୈତକଣ୍ଠରେ ଗାଇଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି ଓ ମୀନାକ୍ଷୀ ପାତ୍ର।

0: 3.32 litres per 100 kilometre in 2031-32, representing an improvement of around over 16% over the period. Top LED terrorist has been killed in a joint operation by Army, Police and CRPF in the Yusmark area of Budgam district during the intervening night. The slain terrorist has been identified as Pakistan-based Lashkar-e-Taiba LET operative Mohammed Asif, alias Hashim Musa. A Srinagar-based Army spokesman said the operation was launched by the Army, Jammu and Kashmir Police and CRPF on the basis of specific intelligence inputs. Senior BJP leader and Union Agriculture and Farmers Welfare Minister Shivraj Singh Chauhan has said that a clean and updated electoral roll is the soul of democracy. Talking to reporters in New Delhi today, Mr. Chauhan said that the integrity of the electoral process could be compromised if incorrect or ineligible names are included in the voters' list.
1: A clean voter list is the soul of democracy. If incorrect names are added to the voter list, democracy itself will suffer. What problem do you have if the name of someone who is no longer alive is removed from the voter list? If there is duplication with a person's name and if someone is not a citizen of the country, why should their name be included in the voter list? For a pure and sacred democracy, the voter list must be kept clean and accurate.
2: Voter list should be clean.
0: And that is the end of this news bulletin.
3: Akashvani Bhavani Patana Vartaman Shunantu Chachar Katha.
4: Masala ho ki besar ho, marich dita nei pokale, tun sak tun ke nei ruchi. Hetir lagi, gote din bhi marich nei hele, ଆମେ ଚଲି ନେଇ ପାରବାର୍। ଇ ମରିଚଟା ବର୍ଷ ଯାକ ଆମକେ ସବୁବେଳେ ଦରକାର ହିଁ ଥିସି। ଆରୁ ବଜାରେ ଫୁନି ସବୁବେଳେ ଇତାର ଘିନା ବିକିନା ଚାଲିଥିସି। ଇତାର ଏତିକି ଚାହିଦା ଅଛି ବୋଲି କରତ ଆମର ଚାଷୀ ଭାଇ ଭଉଣୀ ମାନେ ଇତାକେ ଚାଷ ହିସାବରେ କଲେ ବି ବନେ କରି ଦୁଇ ପଇସା ଲାଭ ପାଇପାରବେ। ଯଦି ମରିଚ ଚାଷ କରବାର ଅଛି ବେଲେ ବନେ କରି ଉନ୍ନତ ଉପାୟରେ ଚାଷ ଯଦି କର୍ମା ବେଲେ ଯାଇକରି କମ୍ ଖଟି କରି ଆମେ ଖୁବ୍ ଲାଭ କରିପାରମା। ପ୍ରଥମ କରି ଆମକେ ମରିଚର ଭଲ କିସମ ମାନେ ବାଛିବାକେ ପଡ଼ବା। ଯେନ୍ତା ପୁଷା ଜ୍ୱାଲା ଇ କିସମର ମରିଚ ଗଛ ବୁଟି ଆରୁ ଗହଲ ହେସି। ଫଳଟା ଲମ୍ବା ଆରୁ ପତଲା ହେସି। ଇତାକେ କଞ୍ଚା ଆରୁ ସାଲାଡ଼ କରି କରି ଖେଲେ ସ୍ୱାଦ ଲାଗ୍ସି। ପନ୍ଥସ ସି ଏକ ଇତାର ଗଛ ଡେଙ୍ଗ ଡେଙ୍ଗ ହେସି। ମରିଚ ଚିକନ ହି କରି ଟିପି ଆଡ଼କେ ଗୁଚକିଆ ହେଇଥିସି। ଇ ମରିଚ ବଡ଼ା ରାଗ ଆରୁ ପତର ମୁଡ଼ା ରୋଗକେ ସହି ପାର୍ସି। ପନ୍ଥସ ସି ଦୁଇ ଇ ପ୍ରକାରର ମରିଚ ମାନେ ତଲକେ ଉଲେ ଉଲେ ହି କରି ଫଲ୍ସି। ଇ ଗଛେନେ ଫୁନି ପତର ମୁଡ଼ା ରୋଗ ସହଜେ ନେଇ ଧରେ। ଅର୍କା ଲୋହିତ ଇ ଗଛର ମରିଚ ଛାଟ ଆରୁ ଶାଗୁଆ ହେଇଥିସି। ପାଚିଲେ ପୁରା ଗାଢ଼ା ଲାଲ ରଙ୍ଗର ହେଇଯାଏସି। ଇଟା କଞ୍ଚା କି ଶୁଖଲା ଯେନ୍ତା କରିବି ବ୍ୟବହାର କଲେ ଭଲ ଲାଗ୍ସି। କେ ଦୁଇ ଇ କିସମର ଗଛମାନେ ବୁଟି ହେସନ୍ ଆରୁ ଗଛେନେ ଖୁବ୍ ଫଲ ଧର୍ସି। ଇ ସବୁ କିସମ ମାନକେ ଛାଡ଼ିଦେଲେ ହାଇବ୍ରିଡ଼ କିସମର ବିହନ ମାନେ ହେଲା ଜ୍ୟୋତି, ତେଜସ୍ୱିନୀ, ଗୁଣରୁ ହୁପ, ଅଗ୍ନିରେଖା ଆରୁ ରୋଶନୀ। ମରିଚ ଗଛର ତଲି ପକାବା ଲାଗି ଏକର ପିଛା 200 ଗ୍ରାମ ମଞ୍ଜି ଦରକାର ହେଇଥିସି। ଆରୁ ହାଇବ୍ରିଡ଼ କିସମର ହେଇଥିଲେ ଏକର ପିଛା 100 ଗ୍ରାମ ବିହନ ଦରକାର ହେସି। ତଲି ପକାବାର୍ ଲାଗି 4 ହାତ ଓସାର ଆରୁ ନିଜର ହିସାବେନେ ଯେତ୍କି ଲମା ପଟାଲି କଲେ ଚଲ୍ବା। 3 ହାତ ଲମା ଆରୁ 3 ହାତ ଓସାରର ପଟାଲିନେ 1 କେଜି ଗୋବର ଖତ ଆରୁ 1 ଗ୍ରାମ ଫ୍ୟୁରାଡନ୍କେ ତଲିପଟିର ଉପରର ମେଟ୍ ସାଙ୍ଗେ ଭଲ କରି ମିଶେଇଦେମା। ମଞ୍ଜିକେ ବିଶୋଧନ କରବା ଲାଗି 1 ଗ୍ରାମ ମଞ୍ଜିକେ 2 ଗ୍ରାମ ବାବିଷ୍ଟିନ୍ ସାଙ୍ଗେ ମିଶେଇଦେମା। ମଞ୍ଜିକେ ବିଶୋଧନ କରବା ଲାଗି 1 କେଜି ମଞ୍ଜିକେ 2 ଗ୍ରାମ ବାବିଷ୍ଟିନ୍ ସାଙ୍ଗେ ମିଶେଇଦେମା। ତଲିପଟିନେ 1 ଆଙ୍ଗୁଲ ଗଢ଼ାନେ ଲମାଗାର କାଟି କରି 2 ଆଙ୍ଗୁଲ ଲେଖା ଛଡ଼ା ଛଡ଼ାନେ ମଞ୍ଜିକେ ବୁନ୍ମା ଆରୁ ଧାଡ଼ିକେ ଧାଡ଼ି 4 ରୁ 5 ଆଙ୍ଗୁଲ ଲେଖା ଛଡ଼ା ଛଡ଼ା କର୍ମା। ଆମେ ସବୁବେଳେ ମନେ ରଖବାର କଥା ଯେ ମଞ୍ଜିକେ ବିଶୋଧନ କରିବା ସଙ୍ଗେ ସଙ୍ଗେ ମେଟ୍କେ ବି ବିଶୋଧନ କରିବା କଥା। ମଞ୍ଜି ବୁନ୍ବାର 2 ଦିନ ଆଗରୁ ତଲିପଟିର ମେଟ୍କେ କ୍ୟାପ୍ଟେନ୍ ଦେଇକରି ବିଶୋଧନ କର୍ମା। ବୁନ୍ଲା ମଞ୍ଜି ଉପରେ ନେ ତେନ୍କେ ଗୋବର ଖତ୍ କି ବେଲ୍ ଢାବି ଢାବି ଦେମା। ଇ ବୁନ୍ଲା ମଞ୍ଜିକେ ଚାଟି ବୋହିନେ ନେବା ବୋଲିକରି ତାର ଉପରେ ନେ ଚେରାଡ଼େ ସେଭିନ୍ ଗୁଣକେ ବିଛି ବିଛି ଦେମା। ମଞ୍ଜି ବୁନି ସାରିଲେ ଜମିନେ ପେନ୍ ଝରା ଥିନେ ଭଲ କରି ପେନ୍ ଦେମା। ମଞ୍ଜି ଗଜା ହେବାର 1 ହପ୍ତା ଗଲେ ବାବିଷ୍ଟିନ୍ କି ଡାଇ ଇଥିନ୍ M45 2 ଗ୍ରାମକେ 1 ଲିଟର

0: ପେନ୍ ହିସାବରେ ଛିଟମା। ମଞ୍ଜି ଗଜା ହେବା ଲାଗି ଆର୍ ତଲି ଗଛ ବଢ଼ବା ଲାଗି ସକାଳେ ଆରୁ ସଞ୍ଜକେ ଦୁଇ ଓଲି ଯାକ ପେନ୍ ଦମା। ଚାରା ରୋବାର ଆଗନୁନ୍ ଏକରେ ଜମିନେ 100 କ୍ୱିଣ୍ଟାଲ ଗୋବର ଖତ ପକାମା। ପେନ୍ କେ ଜମି କେ 2-3 ଥର ପରା ତସି ଦମା। ଚାରା ଲଗାଲା ବେଲକେ ବୁଟି ଗଛର ଲାଗି ଧାଡି କେ ଧାଡି 1.5 ହାତ ଆରୁ ଗଛକେ ଗଛ ଗୋଟେ ହାତ ଲେଖା ଛଡା ଛଡା ନେ ଚାରା ଲଗାମା। ଡେଙ୍ଗ ଗଛର ଲାଗି ଧାଡି କେ ଧାଡି 2 ହାତ ଆରୁ ଗଛକେ ଗଛ 1.5 ହାତ ଲେଖା ଛଡା ଛଡା ନେ ଲଗାମା। ସବା ଶେଷ ଥର ଚଷଲା ବେଲକେ ମେଟ୍ ନେ ଫସଫରସ ଆରୁ ପଟାସ କେ ଭଲ କରି ମିଶେଇ ଦେବା କଥା। ତଲି ଘିଚବା ଆଗରୁ ମେଟ୍ କେ ବନେ କରି ଉଲ କରିଦେମା, ଯେନ୍ତା କି ଘିଚିଲା ବେଲକେ ଚେର ମାନେ ଛିଡି ଛିଡି ନେଇଯିବା। ମରିଚ ଗଛ କେ ସଞ୍ଜ ବେଲେ ଏକା ଜମିନେ ରୋବା କଥା ଆରୁ ସାଙ୍ଗେ ସାଙ୍ଗ ପେନ୍ ଦେମା। ପେନ୍ ଦେଲା ବେଲକେ ଆମେ ଝରା ଥି ଏକା ପେନ୍ ଦେମା, ଇଟାକେ ଭଲ କରି ସୋର ରଖମା। ମରିଚ ଚାଷ ବିଷୟରେ ଆମେ ଏବେ ଯେନ୍ ସବୁ କଥା ଜାଣିଲୁ ସେଟାକେ ମନେ ରଖିକରି ଇ ଚାଷ କରିଲେ ଇଟାକେ ବିକି କରି ଅଧିକ ପଇସା ଲାଭ କରିପାରମୁ।
1: ଚାଷର କଥା ଶୁଣୁଥିଲେ।

0: କଣ ଏମିତି ଗଣି ପକଉଛ ଯେ?
1: ଆରେ ଖବର କାଗଜର ଚାରି ପୃଷ୍ଠା ଓଲଟେଇଲେଣି, ସ୍ଥାନୀୟ ଖବର ଗୋଟେ ବି ନାହିଁ।
0: ଓହୋ, ଆରେ ବାବା ଏତେ କାହିଁକି? ଆମ ରେଡିଓଟା ଅନ୍ କଲନି। ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ, ବା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ଆମ ଆକାଶବାଣୀ ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ।

0: ଓହୋ ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ। ୱେଟର ଫୋପାଡ଼ିଲା ସ୍ପିନ। 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା। ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI ରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ ର ପ୍ରତି ଟୁର୍ଣ୍ଣାମେଣ୍ଟ।
1: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
2: ସହଜ ଅଟେ ପ୍ରତିଟି ନେଣ ଦେଣ।
3: ହ୍ୟାଲୋ
4: ହ୍ୟାଲୋ
3: କିଏ
4: ଆପଣଙ୍କ ସହ କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
3: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00 to 11:30 ପର୍ଯ୍ୟନ୍ତ।
4: ଆମ ଫୋନ ନମ୍ବର ହେଲା
5: 0667029562329568।
3: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 to 10:00 ପର୍ଯ୍ୟନ୍ତ। ହ୍ୟାଲୋ
4: ହ୍ୟାଲୋ
3: କିଏ
4: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।

0: ଆକାଶବାଣୀ ଭବାନୀ ପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଏହି ବିରତି ପରେ।
1: ୱାର୍କ ଫ୍ରମ୍ ହୋମ୍ ହାଇ ସାଲାରୀ ମାତ୍ର ଗୋଟିଏ କ୍ଲିକ୍ରେ।
2: ଆରେ ବା
3: अजना लिंक्स उपरे क्लिक करंतु नाही। आरबीआई कहे
4: सचेतन हुंतु सतर्क रुहंतु।
5: हे गर्ल्स
6: हाय कांग्रेचुलेशंस।
7: आज तो पार्टी दरकार। प्रथमे चैंपियन सहित सेल्फी उठेबा।
8: आईडिया एची पार्टी करबा चलो।
9: पिज्जा पार्टी ये।
10: चल तो कार्ड ओपन दे।
11: मो कार्ड रो डिटेल्स मु निजे ही भरिबी।
12: आरबीआई कहे जे निजर पिन ओटीपी सीवीवी किंबा इंटरनेट बैंकिंग पासवर्ड कहा सहित शेयर करंतु नहीं।
13: ऑनलाइन बैंकिंग केवल निजर कंप्यूटर मोबाइल एवं सिक्योर नेटवर्क द्वारा करंतु।
14: बाय गर्ल्स
15: कुआडे जाउछु
14: सुनि परलुनी नो शेयरिंग।
16: आरबीआई कहे सचेत होवंतु सतर्क रहंतु।
17: चासी भाई ओ भोनी मानंक पई जरूरी सूचना। ରାଜ୍ୟର ସମସ୍ତ ପ୍ୟାକ୍ ସ୍ଲାମ୍ସ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଶକ୍ତି ରୂପରେ ଗୀତ ପସରା, ଗୀତ ପସରାରେ କାଶତଣ୍ଡିର କଥା ଅସରା। ଶରତର ମଧ୍ୟାହ୍ନରେ ଆଜିର କାର୍ଯ୍ୟକ୍ରମର ଭାବ ଓ ଅନୁଭବର ପରିଧିକୁ ଆପଣଙ୍କୁ ସ୍ୱାଗତ ତଥା ଦୀପ୍ତିମୁଣ୍ଡର ନମସ୍କାର। ନମସ୍ତେ ଝୁଆ।

ପ୍ରକୃତିରେ ଋତୁମାନଙ୍କର ଆବାଗମନ ଯଦି ନଥାନ୍ତା, ହୁଏତ ଜୀବନ ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତା। ନା ନୂତନତାକୁ ଧାରଣ କରିବାର, ନା ବି ତ୍ୟାଗର ଗୁରୁତ୍ୱ ରୁହନ୍ତା। ବଦଳୁଥିବା ଋତୁମାନଙ୍କ ପାଇଁ ଆମେ କିଛି ନୂତନତାକୁ ଧାରଣ କରୁ ଓ କିଛିକୁ ଛାଡ଼ି ଦେଇଥାଉ। ଜୀବନକୁ ବୁଝୁଥିବା କେହି ଜଣେ ତ୍ୟାଗର ବ୍ରତକୁ ସମ୍ପୂର୍ଣ୍ଣ ଧାରଣ କରିପାରନ୍ତି। ତ୍ୟାଗ ଦ୍ୱାରା ଆସକ୍ତି ରୁହେ ନାହିଁ, ଆଉ ସେଇ ଜୀବନ ହିଁ ଈଶ୍ୱରଙ୍କ ଆଡ଼କୁ ମୁହଁ କରିଥାଏ। ଯେମିତି ଆସକ୍ତି ନାହିଁ, ଆସକ୍ତି ନାହିଁ ବୋଲି କାଶତଣ୍ଡି ନିଛା ଟିଆରି ଫୁଟେ, ଅପାନ୍ତରରେ ନିଜକୁ ବ୍ୟକ୍ତ କରେ। ଲାଗେ ସତେ ଯେମିତି ବର୍ଷି ପାରୁନଥିବା ମେଘମାନେ କାଶତଣ୍ଡି ହୋଇ ଧରାପୃଷ୍ଠକୁ ଓହ୍ଲେଇ ଆସନ୍ତି ଓ ବାର୍ତ୍ତା ଦିଅନ୍ତି। କେବଳ ଗୋଟିଏ ପ୍ରକାରେ ନୁହେଁ, ଅନେକ ମାଧ୍ୟମରେ ଅନ୍ୟର ମଙ୍ଗଳ କରାଯାଇପାରେ, ଆନନ୍ଦ ବାଣ୍ଟି ଦିଆଯାଇପାରେ। ସତ୍ମାର୍ଗରେ ନିଜକୁ ପରିଚାଳିତ କରି କାଶତଣ୍ଡି ଆସିଲେ ଆଶ୍ୱିନ ବାସ୍ନା ଦିଏ, ଭାଦ୍ରବ ସରିଯିବାର ସଙ୍କେତ ବାଢ଼େ। କାଶତଣ୍ଡି ଭାଦ୍ରବ ଆସିନର ସନ୍ଧିକ୍ଷଣର ବାର୍ତ୍ତାବହ। ଭାଦ୍ରବ ମଧ୍ୟ କାଶତଣ୍ଡିକୁ ମୋର ବୋଲି କୁହେ ଓ ଆଶ୍ୱିନ ମଧ୍ୟ ମୋର ବୋଲି ବଖାଣି ଦିଏ।

ସେ ଦେବାର ରଙ୍ଗରେ ରଙ୍ଗାୟିତ, ସେ ଛଳନାର ରଙ୍ଗ ମୁହଁରେ ଲଗାଏ ନାହିଁ। ତେଣୁ ହିଁ ତ ସେ ଶାନ୍ତ, ସେ ଶୀତଳ, ସେ ସ୍ୱଚ୍ଛ ଓ ସେ କୋମଳ। କାଶତଣ୍ଡିର ଏସବୁ ଭାବ ହିଁ ତ ପ୍ରତ୍ୟେକ ପ୍ରାଣକୁ କରିଥାଏ ଆକର୍ଷିତ। କିନ୍ତୁ ଏତେ କଥା କାଶତଣ୍ଡି ଜାଣିନି କି ବୁଝିନି। ଯଦି ସେ ବୁଝିପାରୁଥାନ୍ତା ତେବେ ତ ଆଉ ଟିକିଏ ପ୍ରଶଂସା ଲୋଭରେ ବିପଥଗାମୀ ହୋଇଯାଆନ୍ତା। ସେ ଯେହେତୁ କାହାଠୁ ଆଶା କରେ ନାହିଁ, ତେଣୁ ସେ କେବଳ ଦେବାର ମନ୍ତ୍ରକୁ ଆତ୍ମସ୍ଥ କରିଥାଏ ଏବଂ ଶୀତଳତାର ବାର୍ତ୍ତା ନେଇ ପହଞ୍ଚିଯାଏ। ନଦୀ ବିଛେଇଥିବା ବାଲିରେ ତାର ଜନ୍ମ, ତାର ଆଗମନକୁ ସ୍ୱାଗତ କରେ ନଦୀ ଏବଂ ଖୁସିରେ ଜୀବଜନ୍ତୁ, ପକ୍ଷୀ, ମଣିଷ ସଭିଙ୍କୁ ଜଳରୂପକ ମିଷ୍ଠାନ୍ନ ବଣ୍ଟନ କରେ ନଦୀ। ଆଉ ବି କାଶତଣ୍ଡି ଜନ୍ମ ନିଏ ଚାଷଜମିର ହିଡ଼ ଧାରେ ଧାରେ, ରାସ୍ତା କଡ଼େ କଡ଼େ, ଯାତ୍ରୀଙ୍କୁ କରେ ସ୍ୱାଗତ ଓ ଫେରୁଥିବାଙ୍କୁ ଦିଏ ବିଦାୟ। ଏବେ କେତେ ବର୍ଷ ହେଲା କାଶତଣ୍ଡିର ଆଦର ବଢ଼ିଛି, ସମସ୍ତଙ୍କ ହୃଦୟରେ ପାଇଛି ସେ ସ୍ୱତନ୍ତ୍ର ସ୍ଥାନ। ପ୍ରତ୍ୟେକ ସୃଷ୍ଟି ଯେ ନିଆରା, ଏଥିରେ ଦ୍ୱିମତ ନାହିଁ। ସେ କେବେ ମେଘ ପରି ଲାଗୁଛି ତ କେବେ ଜହ୍ନ ପରି।

କାଶତଣ୍ଡି ସୂର୍ଯ୍ୟ କିରଣରେ ଚକମକ, ପବନରେ ହଲଚଲ, ପାଣିରେ ଦପ୍ଦପ୍, ମାଟିର ଭାବରେ ତାର ହସ ହସ ଚେହେରା ସମ୍ପର୍କରେ କହି ହୁଏନି କଥାରେ କଥାରେ, ନୀରବରେ ନିଜକୁ ବ୍ୟକ୍ତ କରେ। ନୀରବ ନୀରବରେ ସେ ଏତେ ସମ୍ପର୍କ ତିଆରି କେମିତି କେଜାଣି। ସେ ନୀରବ ବୋଲି ନରମ ବି, ତାର ନରମ ସ୍ପର୍ଶ ପାଇ କୁନି ପକ୍ଷୀଟିଏ ତାର ଛୁଆଙ୍କ ଆଗମନ ଅପେକ୍ଷାରେ ସେଜଟିଏ ତକିଆଟିଏ ତିଆରିବା ପାଇଁ ତାର କାଠିକୋଠାର ବସାକୁ କାଶତଣ୍ଡିକୁ ନେଇଯାଏ, ଆଉ ତାହା ତାର ଅଧିକାର ବୋଲି ଭାବେ। ଏମିତିରେ କାଶତଣ୍ଡିର ଜୀବନ ସଫଳ ହୋଇଯାଏ। ତେଣୁ ହିଁ ତ କାଶତଣ୍ଡିର ଗହ ଗହପଣ ଦୂରରୁ ହିଁ ଅନୁଭବ କରିହେଉଥାଏ।

କାଶତଣ୍ଡୀ ନିରବତାର ମନ୍ତ୍ର ଧାରଣ କରିଥିଲେ ବି ଗୋଟିଏ ନୁହେଁ, ଗୋଷ୍ଠୀରେ ରହିବାକୁ ଚାହେଁ। ତାର ସମାଜ ସେ ନିଜେ ତିଆରି କରିଦିଏ। ସେ ଧଳା ପୋଷାକ ଧାରଣ କରିଥାଏ ମା ସରସ୍ୱତୀଙ୍କ ପରି, ଯାହା ସ୍ୱଚ୍ଛତାର ପ୍ରତୀକ ଏବଂ ଜ୍ଞାନର ପ୍ରତୀକ ମଧ୍ୟ। ଠିକ୍ କାଶତଣ୍ଡୀ ମଧ୍ୟ ଜ୍ଞାନର ପ୍ରତୀକ କହିଲେ ଭୁଲ ହେବ ନାହିଁ। ସେ ନିରବ ଥାଏ, ତାର କାମ ସରି ସମୟାନୁସାରେ ମାଟିରେ ମିଶିଯାଏ। ତାର ଯତ୍ନ କେହି ନିଅନ୍ତିନି, ତା ପାଇଁ ସ୍ୱତନ୍ତ୍ର ସୁବିଧା ମଧ୍ୟ କେହି ଯୋଗେଇ ଦିଅନ୍ତିନି। ସେ ନିଜେ ନିଜେ ଠିଆ ହୁଏ, ନିଜେ ନିଜକୁ ଗଢ଼େ ଓ ଥିବା ଯାଏଁ ସମସ୍ତଙ୍କୁ ସ୍ନେହ ବାଣ୍ଟୁଥାଏ। କାଶତଣ୍ଡୀ ଏକ ଏମିତି ସୃଷ୍ଟି, ନିଜ ଜୀବନର ସଂଜ୍ଞାକୁ ସେ ବୁଝିଥାଏ। କୌଣସି ଆଶା ନ ରଖି ନିଜର କର୍ମ କରି, ନିଜ କର୍ମକୁ ବିଚାର କରି କର୍ତ୍ତବ୍ୟ କରି ଚାଲିଥାଏ। ଆଉ ଠିକ୍ ଏହି ବାର୍ତ୍ତା ହିଁ ସେ ଆମକୁ ଦିଏ।

ଆଶା କାଶତଣ୍ଡିର ଭାବ ଓ ଅନୁଭବକୁ ନେଇ ଶକ୍ତି ରୂପା ଆପଣଙ୍କୁ କେତେ ଦୂର ଛୁଇଁଛି ଲେଖି ପଠାଇବେ। ଆପଣଙ୍କର ମତାମତ ହିଁ କାର୍ଯ୍ୟକ୍ରମକୁ ସଫଳ କରିଥାଏ, ଏଥିରେ ଦ୍ୱିମତ ନାହିଁ। ତେବେ ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001 ଜିଲ୍ଲା କଳାହାଣ୍ଡି ଏବଂ ନିଜ ମତାମତ ଟାଇପ୍ କରି ପଠାଇଦେବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି 8895994143। ଏଥର ଏଇଠି ରହୁଛୁ। ଦୀପ୍ତିମୁନ୍ ନମସ୍କାର। ନମସ୍ତେ ଝୁଆ।

ఆకాశవాణి. సంవాద పొడుచుంది శుభేందు కుమార్ పొండ. ముఖ్య సంవాదం. ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍କିନ୍ସନ୍ ଚୀନ୍ର ମିଲ୍ ୱାକିଠାରେ ଆଜି ଏବଂ ଆସନ୍ତାକାଲି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି. ଭାରତ କତାର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଲେ ଅର୍ଥମନ୍ତ୍ରୀ. ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ନୂତନ କର୍ପୋରେଟ୍ ହାରାହାରି ଇନ୍ଧନ କାଫେ ମାନଦଣ୍ଡକୁ କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ଜାରି. ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ଏବଂ ଗୁଆହାଟୀ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଭାରତ. ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍କନ୍ସିନ୍ର ମିଲ୍ ୱାକିଠାରେ ଆଜି ଏବଂ ଆସନ୍ତାକାଲି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହି ବୈଠକରେ ଯୋଗ ଦେଇଛନ୍ତି. ଆମେରିକା ଗସ୍ତ ଅବସରରେ ଶ୍ରୀ ଗୋଏଲ ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ଅଧିକ ଗତିଶୀଳ କରିବା ନେଇ ପ୍ରତିପକ୍ଷଙ୍କ ସହ ବୈଠକରେ ଯୋଗ ଦେବେ. ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ଫେବୃୟାରୀ 7 ତାରିଖରୁ ଏନେଇ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି. ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ ରୂପ ପ୍ରଦାନ କରିବା ପାଇଁ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି. ଗତକାଲିଠାରୁ ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଶ୍ରୀ ଗୋଏଲ ଆମେରିକା ଗସ୍ତରେ ଯାଇଛନ୍ତି. ଭାରତ କତାର ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ନୂତନ ମାର୍ଗ ଅନୁସନ୍ଧାନ କରିବା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି. ଦୋହାଠାରେ କତାର ବ୍ୟବସାୟୀ ସଂଘର ଏକ ବୈଠକକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଗତ ଆର୍ଥିକ ବର୍ଷରେ ଭାରତର ଦୃଢ଼ ଆର୍ଥିକ ଅଭିବୃଦ୍ଧି ବର୍ଦ୍ଧିତ ନିବେଶ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି. ଦେଶର ବିଭିନ୍ନ କ୍ଷେତ୍ରରେ ନିବେଶ 94.5 ବିଲିୟନ୍ ଆମେରିକୀୟ ଡଲାରରୁ ଅଧିକ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି. ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କତାରର ବୈଦେଶିକ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଅହମ୍ମଦ ବିନ୍ ମହମ୍ମଦ ଅଲ୍ ସୟଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ. ଭିତ୍ତିଭୂମି ବିକାଶ ଖାଦ୍ୟ

0: ସୁରକ୍ଷା, ଔଷଧ, ପେଟ୍ରୋକେମିକାଲ୍ସ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଆଲୋଚନା କାଳରେ ଅର୍ଥମନ୍ତ୍ରୀ ସୀତାରମଣ କତାର ଓ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକ ସହିତ ବାଣିଜ୍ୟିକ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ଅବାଧ ସାମୁଦ୍ରିକ ଯାତାୟତ ଉପରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। କତାରର $10 ବିଲିୟନ ନିବେଶ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ନେଇ ଭାରତରେ ଏକ କତାର ନିବେଶ ପ୍ରାଧିକରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଦ୍ୱିପାକ୍ଷିକ ନିବେଶ ତଥା ମୁଖ୍ୟ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଉଭୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଅଟଳ ବିହାରୀ ବାଜପେୟୀ ସେବରୀ ନଭା ସେବା ଅଟଳ ସେତୁ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଅଟଳ ବିହାରୀ ବାଜପେୟୀ ସେବରୀ ନଭା ସେବା ଅଟଳ ସେତୁ ହେଉଛି ଭାରତର ସବୁଠାରୁ ଦୀର୍ଘ ସମୁଦ୍ର ସେତୁ। 2024 ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେତୁର ଉଦ୍ଘାଟନ କରିଥିଲେ। 2016 ଡିସେମ୍ବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। 17,849 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହା ପ୍ରାୟ 21 କିଲୋମିଟର 800 ମିଟର ଲମ୍ବ ଏବଂ 6 ଲେନ୍ ବିଶିଷ୍ଟ ସେତୁ। ସେତୁର ପ୍ରାୟ 16.5 କିଲୋମିଟର ସମୁଦ୍ର ଉପରେ ଏବଂ 5.5 କିଲୋମିଟର ସ୍ଥଳଭାଗରେ ରହିଛି। ଭିତ୍ତିଭୂମି ବିଶେଷଜ୍ଞ ପାଣ୍ଡୁରଙ୍ଗ ଦଣ୍ଡବତେ କହିଛନ୍ତି, ଏହି ଅଟଳ ସେତୁ ଇଞ୍ଜିନିୟରିଂର ଏକ ଚମତ୍କାର ନିର୍ଦ୍ଦେଶନ, ପରିବେଶଗତ ଦୃଷ୍ଟିରୁ ଏହାର ବୈଶିଷ୍ଟ୍ୟ ଅନନ୍ୟ ବୋଲି ସେ କହିଛନ୍ତି। ଏହି ସେତୁ ମୁମ୍ବାଇ ଓ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 2-3 ଘଣ୍ଟା ପର୍ଯ୍ୟନ୍ତ ହ୍ରାସ କରିପାରିଛି। ନାଗରିକଙ୍କ ଜୀବନଯାପନକୁ ଏହା ଅଧିକ ସୁଗମ କରିପାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ନୂତନ କର୍ପୋରେଟ୍ ହାରାହାରି ଇନ୍ଧନ ଅର୍ଥନୀତି କାଫେ ମାନଦଣ୍ଡକୁ କାର୍ଯ୍ୟକାରୀ କରିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। 2027 ଏପ୍ରିଲ୍ 1ରୁ 2032 ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ। ଭାରତରେ ବିକ୍ରୟ ପାଇଁ ନିର୍ମିତ କିମ୍ବା ଆମଦାନୀ ହୋଇଥିବା ନୂତନ ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ଏହି ମାନଦଣ୍ଡ ପ୍ରଯୁଜ୍ୟ ହେବ। ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ପାଇଁ ଏଭଳି ନୂତନ କାର୍ଯ୍ୟକାରିତା ନିୟାମକ ସ୍ପଷ୍ଟତା ଓ ସ୍ଥିର ନୀତିଗତ ଢାଞ୍ଚାକୁ ପ୍ରତିପାଦନ କରୁଛି ବୋଲି ଶକ୍ତି ମନ୍ତ୍ରଣାଳୟ କହିଛି। ପ୍ରଯୁକ୍ତି ବିଦ୍ୟା ନବସୃଜନକୁ ସୁଗମ ଢଙ୍ଗରେ କାର୍ଯ୍ୟକାରୀ କରାଯିବା ସହିତ ଶକ୍ତି ଦକ୍ଷତା ଓ ଇନ୍ଧନ ବ୍ୟବହାର ହ୍ରାସ ଦିଗରେ ଏହା ଉପଯୋଗୀ ସାବ୍ୟସ୍ତ ହେବ। ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇନ୍ଧନ ବ୍ୟବହାର ମାନଦଣ୍ଡକୁ 2027-28ରେ ପ୍ରତି 100 କିଲୋମିଟରରେ 3.9 ଲିଟରରୁ 2031-32ରେ 3.32 ଲିଟର ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହାଲୁକା ଏବଂ ଭାରିଯାନ ମଧ୍ୟରେ ଇନ୍ଧନ ବ୍ୟବହାରକୁ ଅଧିକ ସନ୍ତୁଳିତ କରିବା ଏହି ମାନଦଣ୍ଡ କାର୍ଯ୍ୟକାରିତାର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗର ସୁନ୍ଦରବନ ବିଶ୍ୱର ସର୍ବବୃହତ୍ ହେନ୍ତାଳ ବଣ ଏବଂ ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀରେ ସ୍ଥାନିତ ହୋଇଛି। ସେଠାରେ ରୟାଲ୍ ବେଙ୍ଗଲ ଟାଇଗର, ଲୁଣା ଜଳ କୁମ୍ଭୀର, ହରିଣ, ବିଭିନ୍ନ ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଏହା ଏକ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସୁନ୍ଦରବନର ଝାରଖୋଲି ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଚାରାରୋପଣ ମାଧ୍ୟମରେ ହେନ୍ତାଳ ବଣ ସୃଷ୍ଟି ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ମହିଳାଙ୍କ ମଧ୍ୟରୁ ଅନେକଙ୍କର ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି, ତେବେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରକୃତି ସଂରକ୍ଷଣରେ ସେମାନଙ୍କର ଅତୁଳନୀୟ ଯୋଗଦାନ ରହିବା ସହ ହେନ୍ତାଳ ବଣ ସୃଷ୍ଟି ମାଧ୍ୟମରେ ନିଜକୁ ରୋଜଗାରକ୍ଷମ କରିପାରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: पश्चिम बंगाल के सुंदरबन में झारखाली की महिलाएं मैंग्रोव के जंगल तैयार कर रही हैं। इनमें से ज्यादातर वो महिलाएं हैं जिनके पति की टाइगर अटैक में जान चली गई थी। उनके द्वारा लगाए गए मैंग्रोव आज गांवों के लिए एक प्राकृतिक सुरक्षा कवच बन रहे हैं और इन्हें लगाकर इन महिलाओं की कमाई भी हो रही।
0: ସ୍ୱଚ୍ଛ ସଂଶୋଧିତ ତଥା ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ରର ମୂଳଦୁଆ ବୋଲି ବରିଷ୍ଠ ବିଜେପି ନେତା ତଥା କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଚୌହାନ କହିଛନ୍ତି, ଭୋଟର ତାଲିକାରେ ଅଯୋଗ୍ୟଙ୍କ ନାମ ଅନ୍ତର୍ଭୁକ୍ତ ହେଲେ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଆହ୍ୱାନ ସୃଷ୍ଟି ହୋଇପାରେ। ବିରୋଧୀ ଦଳର ନିର୍ବାଚନୀ ଅନିୟମିତତା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ଚୌହାନ ମୃତକଙ୍କୁ ବାଦ୍ ଦେବା ସହ ତାଲିକାରେ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ନେଇ ଆପତ୍ତି ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
2: शुद्ध वोटर लिस्ट लोकतंत्र की आत्मा है और

0: वोटर लिस्ट में गलत नाम जुड़े तो लोकतंत्र ही मर जाएगा। आपको क्या आपत्ति अगर कोई इस दुनिया जीवित नहीं बचा उसका नाम वोटर लिस्ट से काट दिया जाए? कहीं डुप्लीकेशन है गांव में भी नाम, शहर में भी नाम, अगर नाम एक जगह कट जाए तो आपको दिक्कत क्या है? कोई देश का नागरिक ही नहीं है तो उसका नाम वोटर लिस्ट में क्यों जोड़ना चाहिए? पवित्र लोकतंत्र के लिए वोटर लिस्ट शुद्ध होना ही चाहिए।
1: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତର ନିରୁ ଢାଣ୍ଡା ଏବଂ କିନାନ ଚେନାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ନିରୁ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ବର୍ଗରେ କତାର ରୌପ୍ୟ ଏବଂ ଚୀନ୍ ବ୍ରୋଞ୍ଜ ପଦକ ପାଇଛି। ଏସୀୟ କ୍ରୀଡ଼ାର ଚଳିତ ସଂସ୍କରଣରେ ନିରୁ ଢାଣ୍ଡା ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ତିନିଟି ପଦକ ହାସଲ କରିଛନ୍ତି। ପୁରୁଷ କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି। କୁଶଲ ଦଲାଲ, ସାହିଲ ଯାଦବ ଏବଂ ଗଣେଶ ମଣିରତ୍ନମ ଥିରୁମୁରୁ ଚୀନ ପ୍ରତିଦ୍ୱନ୍ଦ୍ୱୀକୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚୀନ ଦଳକୁ ଭାରତ 238-237 ପଏଣ୍ଟରେ ପରାସ୍ତ କରିଛି। ପୂର୍ବରୁ ଏହି ବର୍ଗରେ ଭାରତୀୟ ମହିଳା ଦଳ ମଧ୍ୟ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ଏଥିସହ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ପାଇଛି। ଏଥିରେ 10ଟି ସ୍ୱର୍ଣ୍ଣ, 21ଟି ରୌପ୍ୟ ଏବଂ 28ଟି ବ୍ରୋଞ୍ଜ ପଦକ ରହିଛି। ଏହି ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। କ୍ରିକେଟ୍। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜାରି ରହିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗୁଆହାଟୀରେ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 wicketରେ ବିଜୟୀ ହୋଇ 1-0 ବିଜୟ ସିରିଜ୍ ଅଗ୍ରଣୀ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ମିଲ୍ ୱାକିଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ। ଅଂଶଗ୍ରହଣ କରୁଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ। ଭାରତ କତାର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଲେ ଅର୍ଥମନ୍ତ୍ରୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ଏବଂ ଗୁଆହାଟୀ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଭାରତ। ସମ୍ବାଦ ଶେଷ ହେଲା।
2: And I am Abhishek Mukhopadhyay with the Midday News. The headlines. Government notifies new corporate average fuel economy norms for passenger vehicles targeting over 16% improvement in fuel efficiency in 5 years. New Delhi, Qatar review progress of Qatar's $10 billion investment commitment to India. Also discuss accelerating free trade agreement negotiations. Flood situation worsens in North Bihar due to continuous rainfall in Nepal. Over 200 villages affected. In Asian Games 2026, India bagged 3 gold medals in compound archery and 1 in trap mixed team event today, taking total tally to 59, including 10 gold. And in cricket, India win toss and elect to field in the second ODI against the West Indies at Guwahati. Government has notified the new corporate average fuel economy CAFE norms for passenger vehicles. They will replace the existing CAFE norms with effect from 1st of April 2027 and remain applicable up to the 31st of March 2032. It will apply to new passenger vehicles manufactured or imported for sale in India. The new framework provides greater regulatory clarity and a stable policy framework for the automobile industry. It also facilitates technological innovation and support the continued evolution of India's passenger vehicle sector towards greater energy efficiency and lower fuel consumption.
3: According to the Power Ministry, the new CAFE framework will drive progressive improvements in fuel economy through year-on-year tightening of targets across all 5 years. The fuel consumption benchmark is tightened from 3.9 liters per 100 kilometer in 2027-2028 to 3.32 liters per 100 kilometer in 2031-32, representing an improvement of around over 16% over the period. The revised target line has also been flattened to provide a more balanced weight-sensitive approach with the relatively softer targets for lighter vehicles and greater fuel efficiency requirements for heavier vehicles. The Power Ministry stated that the new norms provide flexibility to manufacturers to adopt cleaner technologies, alternative fuels and other innovative solutions. The new CAFE framework promotes technological innovation in new technologies such as solar reflective paints, advanced glazing, high efficiency air conditioning for improved fuel efficiency and India's energy security and sustainability objectives. Akshit Vaidyanathan, Akashwani News, Delhi.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରରେ ଆଜି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଜୀଉମାନଙ୍କ ବନକଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଭାଷାଗତ ବିବିଧତା ଏବଂ ଭାଷା ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅନୁବାଦ ଦିବସ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତକୁ ସ୍ୱର୍ଣ୍ଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ। ନବସୃଜନ ଓ ସୃଜନଶୀଳ ଚିନ୍ତାଧାରା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। 21ଟି ପ୍ରମୁଖ ବିଷୟରେ ରାଜ୍ୟବ୍ୟାପୀ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। 9ରୁ 12 ଶ୍ରେଣୀ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ, ଆଇଟିଆଇ ଓ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନେ ନିଜର ନବସୃଜନ ପ୍ରତିଭା ପ୍ରଦର୍ଶନ କରିପାରିବେ। ଷ୍ଟାର୍ଟଅପ୍ ଓ

0: ଏମ୍ଏସ୍ଏମ୍ଇ ଉଦ୍ୟୋଗୀ କୁଶଳୀ ଓ ଅର୍ଦ୍ଧକୁଶଳୀ ଯୁବପିଢ଼ି ନିଯୁକ୍ତ ଆଶାୟୀମାନେ ମଧ୍ୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପନ ଚନ୍ଦ୍ର ସ୍ୱାଇଁ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ନନ୍ଦନକାନନରେ ରହିଥିବା ଓରାଙ୍ଗ ଉଟାନମାନଙ୍କୁ ସ୍ଥାନୀୟ ଜଳବାୟୁ ଅନୁକୂଳ ସାବ୍ୟସ୍ତ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ବିଭିନ୍ନ ବିଶେଷଜ୍ଞ ଡାକ୍ତରୀ ଦଳ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ଓରାଙ୍ଗ ଉଟାନମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ବୃଦ୍ଧି ପାଇଛି। ଆଗାମୀ ଦିନରେ ସେମାନଙ୍କର ଡିଏନ୍ଏ ଟେଷ୍ଟ ପରେ ସେମାନଙ୍କ ମୂଳ ବାସସ୍ଥାନ ସମ୍ପର୍କରେ ଜଣାପଡ଼ିବ। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନନ୍ଦନକାନନ ଗସ୍ତ କରି ସେମାନଙ୍କ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଛି। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପ୍ରବେଶ ଦେୟମୁକ୍ତ ରଖାଯାଇଛି। ଏହାପରଠାରୁ ବରିଷ୍ଠ ନାଗରିକ ଓ ଶିଶୁଙ୍କ ଛାଡ଼ି ମନ୍ଦିର ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ 10 ଟଙ୍କା ଲେଖାଏଁ ଦାଖଲ କରିବାକୁ ପଡ଼ିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।
1: ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କର ଦର୍ଶନ ପାଇଁ ଆଜି ଖୋଲିଛି। ମହାପ୍ରଭୁଙ୍କର ଜନ୍ମସ୍ଥଳୀକୁ ସମସ୍ତେ ଦର୍ଶନ କରୁଛନ୍ତି ଏବଂ ତାପରେ ଭିତର ଚକଡ଼ା ଦେଇ ପୁଣି ସିଂହଦ୍ୱାର ଦେଇ ବାହାରୁଛନ୍ତି। ଶ୍ରଦ୍ଧାଳୁ ଭକ୍ତମାନେ ତାଙ୍କର ମଧ୍ୟ ଦର୍ଶନ କରୁଛନ୍ତି। ରାମ୍ପର ବ୍ୟବସ୍ଥା କରାଯାଇଛି, ଯଦ୍ୱାରା କି ଯେଉଁ ବୟସାଧିକ୍ୟ ବ୍ୟକ୍ତି ଅଛନ୍ତି ପ୍ରକାର ଅସୁବିଧା ହେବ ନାହିଁ। ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି ଏବଂ ଯେତେବେଳେ ଟିକେଟ୍ ମଧ୍ୟ ହେବ କେବଳ 10 ଟଙ୍କା ମାତ୍ରର ବ୍ୟବସ୍ଥା ରହିଛି, ଯାହାକି ଶିଶୁ ଏବଂ ଯେଉଁମାନେ ସିନିୟର ସିଟିଜେନ୍ସ ଅଛନ୍ତି 80 ବର୍ଷର ତାଙ୍କୁ ଲାଗୁ ହେବ ନାହିଁ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ନକ୍ସଲ ମୁକ୍ତ ଭାରତ ସମ୍ପର୍କରେ।
2: ନକ୍ସଲମୁକ୍ତ ଭାରତ ଗଠନ ଲକ୍ଷ୍ୟରେ କେନ୍ଦ୍ର ସରକାର ସୁରକ୍ଷା ସହ ବିକାଶମୂଳକ ପଦକ୍ଷେପକୁ ଗୁରୁତ୍ୱ ଦେଉଛନ୍ତି। 2015 ଜାତୀୟ ନୀତି ଓ କାର୍ଯ୍ୟଯୋଜନା ଅଧୀନରେ ସୁରକ୍ଷା ଉନ୍ନୟନ ଏବଂ ସ୍ଥାନୀୟ ଲୋକଙ୍କ ସୁବିଧା ନିଶ୍ଚିତ କରିବାକୁ ବହୁମୁଖୀ ରଣନୀତି ଗ୍ରହଣ କରାଯାଇଛି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ, ଗୁଇନ୍ଦା ସହଯୋଗ, ପୁଲିସ୍ ଭିତ୍ତିଭୂମି ଓ ସଡ଼କ ଯୋଗାଯୋଗ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଇଛି। ଦୁର୍ଗମ ଅଞ୍ଚଳରେ ସଡ଼କ ନିର୍ମାଣ, ମୋବାଇଲ୍ ନେଟୱାର୍କର ସମ୍ପ୍ରସାରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର, ଡାକଘର ଓ ବ୍ୟାଙ୍କିଂ ସୁବିଧାର ସମ୍ପ୍ରସାରଣ ମାଧ୍ୟମରେ ସାଧାରଣ ଲୋକଙ୍କୁ ମୁଖ୍ୟଧାରାରେ ବିକାଶ ସହ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପୁନର୍ବାସ ଓ ଥଇଥାନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ସମସ୍ତ ପଦକ୍ଷେପର ଲକ୍ଷ୍ୟ ହେଉଛି ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ସହ ଏକ ଦୀର୍ଘସ୍ଥାୟୀ ଶାନ୍ତି ଓ ବିକାଶର ପରିବେଶ ସୃଷ୍ଟି କରିବା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 2018 126 ଥିବାବେଳେ 2025 ଡିସେମ୍ବର ମାସରେ ଏହା 8କୁ ହ୍ରାସ ପାଇଛି। 2010 1936 ହିଂସାକାଣ୍ଡ ଘଟିଥିବାବେଳେ ଏହା 2025 ସୁଦ୍ଧା 2034କୁ ହ୍ରାସ ପାଇଥିଲା। ପରବର୍ତ୍ତୀ ସମୟରେ ଚଳିତ ବର୍ଷ ଜୁଲାଇ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଭାବେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକଦା ମାଓବାଦୀଙ୍କ ପ୍ରଭାବରେ ରହିଥିବା କନ୍ଧମାଳ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ମାଓବାଦୀ ସଂଗଠନର ଗତିବିଧି ଦୁର୍ବଳ ହୋଇଛି। ତେବେ ଜିଲ୍ଲାରେ ଅବଶିଷ୍ଟ ମାଓବାଦୀଙ୍କ ସଂଖ୍ୟା ଓ ସେମାନଙ୍କ ଗତିବିଧି ସମ୍ପର୍କରେ ଅଧିକୃତ ତଥ୍ୟ ଆଧାରରେ ସ୍ଥିତି ଆକଳନ କରାଯାଉଛି। କନ୍ଧମାଳରେ ମୁଖ୍ୟତଃ କେକେବିଏନ୍ ଏବଂ ବିଜିଏନ୍ ଭଳି ମାଓ ସଂଗଠନ ସକ୍ରିୟ ଥିଲେ। ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସରେ ସୁରକ୍ଷା ଅଭିଯାନକୁ ଅଧିକ ଜୋରଦାର କରାଯାଇଥିଲା। ନିୟମିତ ତଲାସୀ ଅଭିଯାନ ଓ ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ପଦକ୍ଷେପ ଗ୍ରହଣ ପରେ କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବର୍ତ୍ତମାନ ସୁରକ୍ଷା ସହ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ନକ୍ସଲବାଦର ମୁକାବିଲା କେବଳ ସୁରକ୍ଷା ଅଭିଯାନରେ ସୀମିତ ନୁହେଁ, ବରଂ ଶାନ୍ତି, ବିକାଶ ଓ ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରିବା

0: ମୁଖ୍ୟ ଆଧାର କନ୍ଧମାଳରୁ ଉତ୍ପଳ କୁମାର ସାହୁଙ୍କ ରିପୋର୍ଟ ସହ ମୁଁ ସ୍ମୃତି ରେଖା ତାରିଣିଆ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାବ ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଭାଷାଗତ ବିବିଧତା ଏବଂ ଭାଷା ଅଧିକାର, ଯାହାର ଉପଶୀର୍ଷକ ହେଉଛି ବୁଝିବାର ଶକ୍ତି। ପୃଥିବୀରେ 6500ରୁ ଅଧିକ କଥିତ ଭାଷା ରହିଛି, ଯାହାର ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନୁବାଦକମାନେ ସାହାଯ୍ୟ କରିଥାନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ପୂର୍ତ୍ତ ବିଭାଗର ବୈଠକରେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ବଲପୁରର ସଡ଼କ ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ସଡ଼କଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶ୍ରୀ ହରିଚନ୍ଦନ ଆଲୋଚନା କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ସେବା ସଂକଳ୍ପ ଅଭିଯାନ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆ ବସ୍ଷ୍ଟାଣ୍ଡଠାରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାଧାରଣ ସ୍ଥାନଗୁଡ଼ିକୁ ପରିଷ୍କାର ରଖିବା ସହ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ଶ୍ରୀ ଗଣ୍ଡ ଗୁରୁତ୍ୱାରୋପ କରିଥିଲେ। ବୌଦ୍ଧ ଜିଲ୍ଲାରେ ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଗୁରୁତ୍ୱାରୋପ କରିଛନ୍ତି। ହେଲମେଟ୍ ପରିଧାନ, ରାସ୍ତାରେ ବାଲି ମେଟାଲ ଜମା ହେବା, ନିଶା ସେବନ କରି ଗାଡ଼ି ଚଳାଇବା, ଭାରିଯାନ ପାର୍କିଂ, ଗୋରୁଗାଈ ନିୟନ୍ତ୍ରଣ ଓ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରୀୟ ପୋଷଣ ମାସ ଆଙ୍ଗନକା ଉତ୍ସବ ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଏଥିରେ ପ୍ରଦର୍ଶିତ ହେବା ସହ ପୌଷ୍ଟିକ ଖାଦ୍ୟ ସମ୍ପର୍କରେ ସଚେତନ ହେବା ପାଇଁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ସୋଲମଠାରେ ଥିବା ବୌଦ୍ଧବିହାରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞମାନେ ଅନୁଧ୍ୟାନ କରିଛନ୍ତି। ଅସୁରକ୍ଷିତ ଥିବା ବୌଦ୍ଧ ମୂର୍ତ୍ତିଗୁଡ଼ିକୁ ସ୍ଥାନାନ୍ତରିତ କରାଯିବା ସହ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୌଦ୍ଧବିହାରର ବିକାଶ ଭିତ୍ତିଭୂମି ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋଲାର ସଚେତନତା ରଥକୁ ଜିଲ୍ଲାପାଳ ମଧୁସୂଦନ ଦାସ ଶୁଭାରମ୍ଭ କରିଛନ୍ତି। ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା କରିବା ସହ ସବୁଜ ଶକ୍ତି ବ୍ୟବହାର କରିବାକୁ ନାଗରିକମାନଙ୍କୁ ସଚେତନ କରାଇବ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌରଶକ୍ତି ବ୍ୟବହାର କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ସୁବିଧା ପ୍ରଦାନ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତର ନିରୁ ଢାଣ୍ଡା ଓ କିନାନ ଚେନ୍ନାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ନିରୁ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି। କୁଶଲ ଦଲାଲ, ସାହିଲ ଯାଦବ ଏବଂ ଗଣେଶ ମଣିରତ୍ନମ ଥିରୁମୁରୁ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ପାଇଛି। ଏଥିରେ 10ଟି ସ୍ୱର୍ଣ୍ଣ, 21ଟି ରୌପ୍ୟ ଏବଂ 28ଟି ବ୍ରୋଞ୍ଜ ପଦକ ତାଲିକାର ସପ୍ତମ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରରେ ଆଜି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଜୀଉମାନଙ୍କ ବନକଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଭାଷାଗତ ବିବିଧତା ଏବଂ ଭାଷା ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅନୁବାଦ ଦିବସ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତକୁ ସ୍ୱର୍ଣ୍ଣପଦକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟା 45 ମିନିଟ୍ରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ହମକୋ ତୁମସେ ପ୍ୟାର ହେ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ ଏବଂ ସ୍ୱପ୍ନା ଅଗସ୍ତି। ଗୀତ ରଚନା କରିଛନ୍ତି ଦେବ କୋହଲି। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦରାଜ ଆନନ୍ଦ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଟାଙ୍ଗ ଚାର୍ଲି କଥାଚିତ୍ରର ଗାଇଛନ୍ତି ଶ୍ରେୟା ଘୋଷାଲ ଓ ସାନ୍, ଗୀତ ଓ ସଙ୍ଗୀତ ଆନନ୍ଦରାଜ ଆନନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କୋଇ ମିଲ୍ ଗୟା କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା ଇବ୍ରାହିମ ଅକ୍ସ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ତୃତୀୟ ଅଧିବେଶନ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ଓ 1206 kHz ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ସିଆଇଇଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣନ୍ତୁ ଏହାର 1383 ଅଧ୍ୟାୟ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ ଏହି ବିଜ୍ଞାପନ ପରେ।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ଖେଳ ଆମ ଜୀବନର ଏକ ଅତ୍ୟନ୍ତ ସୁନ୍ଦର ଅଂଶ। ଏହା ଆମକୁ କେବଳ ଶାରୀରିକ ଭାବେ ସୁସ୍ଥ ରଖେ ନାହିଁ, ବରଂ ଶୃଙ୍ଖଳା, ଧୈର୍ଯ୍ୟ, ଏକାଗ୍ରତା, ଦଳଗତ ଭାବନା ଏବଂ ହାର ମାନି ନଯିବାର ମନୋଭାବ ମଧ୍ୟ ଶିଖାଏ। ଜଣେ ଖେଳାଳି ଯେତେବେଳେ ମଇଦାନକୁ ଓହ୍ଲାନ୍ତି, ସେତେବେଳେ ଆମେ କେବଳ ତାଙ୍କର କିଛି ମିନିଟ୍ର ପ୍ରଦର୍ଶନ ଦେଖୁ, କିନ୍ତୁ ସେହି ପ୍ରଦର୍ଶନ ପଛରେ ଥାଇ ଅନେକ ଦିନ, ମାସ ଓ ବର୍ଷର ଅଭ୍ୟାସ, ପରିଶ୍ରମ ଏବଂ ତ୍ୟାଗ। ତେବେ ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଆମେ ଖେଳ ସହିତ ଜଡ଼ିତ କିଛି ବିଶେଷ ଦିଗ ଉପରେ ଆଲୋଚନା କରିବା। ଆଜି ହେଉଛି ସେପ୍ଟେମ୍ବର 30 ତାରିଖ। ଏହି ଦିନଟି ଭାଷା ଓ ଅନୁବାଦ କ୍ଷେତ୍ର ସହିତ ଜଡ଼ିତ ଏକ ବିଶେଷ ଦିନ। ଆନ୍ତର୍ଜାତୀୟ ଅନୁବାଦ ଦିବସ ମଧ୍ୟ ରହିଛି। ତାହା ସହିତ ଆଜି ଭାରତୀୟ ପ୍ୟାରା ଆଥଲେଟ୍ ଦୀପା ମଲ୍ଲିକଙ୍କ ଜନ୍ମଦିନ, ତେଣୁ ଆଜିର କାର୍ଯ୍ୟକ୍ରମରେ ତାଙ୍କର ଜୀବନ ଓ କ୍ରୀଡ଼ା ଯାତ୍ରା ଉପରେ ରହିବ ଏକ ବିଶେଷ ଆଲୋଚନା। ଏହା ସହିତ ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସ, ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ୍ ସିରିଜ୍ ଏବଂ ଶେଷରେ ଓଡ଼ିଶାର ନିକଟତମ କ୍ରୀଡ଼ା ଖବର ଉପରେ ମଧ୍ୟ ନଜର ପକାଇବା। ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ଶ୍ରୋତାବନ୍ଧୁ, ପ୍ରତିବର୍ଷ ସେପ୍ଟେମ୍ବର 30 ତାରିଖରେ ପାଳନ କରାଯାଏ ଆନ୍ତର୍ଜାତୀୟ ଅନୁବାଦ ଦିବସ। ଜାତି, ଭାଷା ଓ ସଂସ୍କୃତି ଭିନ୍ନ ହୋଇପାରେ, କିନ୍ତୁ ପରସ୍ପରକୁ ବୁଝିବାର ଆବଶ୍ୟକତା ସମସ୍ତଙ୍କର ରହିଛି, ଆଉ ଏହି ବୁଝାମଣାରେ ଭାଷାର ଭୂମିକା ଅତ୍ୟନ୍ତ ବଡ଼। ଆମେ ଯେତେବେଳେ ଗୋଟିଏ ଭାଷାରେ ଲେଖାଯାଇଥିବା ଚିନ୍ତା, ଜ୍ଞାନ, ସାହିତ୍ୟ, ବିଜ୍ଞାନ କିମ୍ବା ସୂଚନାକୁ ଅନ୍ୟ ଭାଷାରେ ପହଞ୍ଚାଇଥାଉ, ସେତେବେଳେ ଅନୁବାଦ ଆମ ପାଇଁ ଏକ ସେତୁର କାମ କରେ। ଜାତିସଂଘ 2017 ମସିହାରେ ସେପ୍ଟେମ୍ବର 30 ଆନ୍ତର୍ଜାତୀୟ ଅନୁବାଦ ଦିବସ ଭାବେ ଘୋଷଣା କରିଥିଲା। ଭାଷା ବିଶେଷଜ୍ଞମାନେ ଦେଶ ଓ ଲୋକମାନଙ୍କ ମଧ୍ୟରେ ସଂଳାପ, ବୁଝାମଣା ଓ ସହଯୋଗ ବଢ଼ାଇବାରେ ଯେଉଁ ଭୂମିକା ନିଭାନ୍ତି, ଏହି ଦିବସ ତାହାକୁ ସମ୍ମାନ ଜଣାଇବାର ଏକ ଅବସର। ଏହି ଦିନଟି ସେଣ୍ଟ ଜେରୋମ୍ଙ୍କ ସ୍ମୃତି ସହିତ ମଧ୍ୟ ଜଡ଼ିତ। ସେ ବାଇବେଲର ଅନୁବାଦ ପାଇଁ ପ୍ରସିଦ୍ଧ ଏବଂ ତାଙ୍କୁ ଅନୁବାଦକମାନଙ୍କର ପ୍ରତିପାଳକ ଭାବେ ମନେ ପକାଯାଏ। କିନ୍ତୁ ଅନୁବାଦ କେବଳ ଗୋଟିଏ ଭାଷାର ଶବ୍ଦକୁ ଅନ୍ୟ ଭାଷାର ଶବ୍ଦରେ ବଦଳାଇବା ନୁହେଁ, ଏହା ହେଉଛି ଭାବନାକୁ ବୁଝିବା, ପରିପ୍ରେକ୍ଷିତାକୁ ବୁଝିବା ଏବଂ ମୂଳ ବାର୍ତ୍ତାକୁ ସଠିକ୍ ଭାବରେ ଅନ୍ୟ ଭାଷାରେ ପହଞ୍ଚାଇବାର କଳା। ବିଶେଷ କରି ଆମ ଭଳି ଏକ ବହୁଭାଷୀ ଓ ବହୁ ସାଂସ୍କୃତିକ ଦେଶରେ ଅନୁବାଦର ଗୁରୁତ୍ୱ ଆହୁରି ବଢ଼ିଯାଏ। ଓଡ଼ିଶାରେ ଲେଖାଯାଇଥିବା ଏକ ସାହିତ୍ୟ କୃତି ଯଦି ହିନ୍ଦୀ, ଇଂରାଜୀ କିମ୍ବା ଅନ୍ୟ ଭାଷାକୁ ଅନୁବାଦ ହୁଏ, ତେବେ ତାହାର ପାଠକ ବଢ଼ିଯାଆନ୍ତି। ସେହିପରି ବିଜ୍ଞାନର ଏକ ଗବେଷଣା, ଚିକିତ୍ସା ସମ୍ବନ୍ଧୀୟ ସୂଚନା, ଆଇନଗତ ଦସ୍ତାବିଜ, ଶିକ୍ଷା ସାମଗ୍ରୀ କିମ୍ବା ଆନ୍ତର୍ଜାତୀୟ ସଂଗଠନର ତଥ୍ୟ, ଏସବୁକୁ ବିଭିନ୍ନ ଭାଷାରେ ପହଞ୍ଚାଇବାରେ ଅନୁବାଦକ ଓ ଦୁଭାଷୀମାନଙ୍କ ଭୂମିକା ରହିଛି। ଜାତିସଂଘ ମଧ୍ୟ ଭାଷା ବିବିଧତାକୁ ଗୁରୁତ୍ୱ ଦେଇଥାଏ। ଏହାର 6 ସରକାରୀ ଭାଷା ଆରବୀ, ଚାଇନିଜ୍, ଇଂରାଜୀ, ଫ୍ରେଞ୍ଚ, ରୁଷୀୟ ଏବଂ ସ୍ପ୍ୟାନିଶ। ଏହି ପ୍ରତିନିଧି ନିଜ ଭାଷାରେ ମତ ରଖିପାରନ୍ତି ଏବଂ ଦୁଭାଷୀମାନେ ସେହି ବାର୍ତ୍ତାକୁ ଅନ୍ୟ ଭାଷାରେ ପହଞ୍ଚାନ୍ତି। ତେଣୁ ଅନୁବାଦ ଆମକୁ ଭାଷାର ଦୂରତା ଅତିକ୍ରମ କରି ଏକାଠି ହେବାର ସୁଯୋଗ ଦିଏ। ଆଜିର ଦିନରେ ଅନୁବାଦକ, ଦୁଭାଷୀ, ସମ୍ପାଦକ ଏବଂ ଅନ୍ୟ ଭାଷା ବିଶେଷଜ୍ଞମାନଙ୍କ ଅନୁବାଦକୁ ମନେ ପକାଇବା ସହିତ ଆମେ ମଧ୍ୟ ଆମ ମାତୃଭାଷା ଓ ଅନ୍ୟ ଭାଷା ପ୍ରତି ସମ୍ମାନ ରଖିବା, କାରଣ ଭାଷା ଭିନ୍ନ ହୋଇପାରେ କିନ୍ତୁ

ପରେ ନିଜ ପାଇଁ ଏକ ନୂଆ ପଥ ତିଆରି କରିବାର କାହାଣୀ। ଦୀପା ମଲ୍ଲିକ ଛୋଟବେଳୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ଜୀବନରେ ମେରୁଦଣ୍ଡ ସମ୍ବନ୍ଧୀୟ ଗୁରୁତ୍ୱର ସମସ୍ୟା ଏବଂ ଅନେକ ଅସ୍ତ୍ରୋପଚାର ପରେ ତାଙ୍କ ଚାଲିବାର କ୍ଷମତା ପ୍ରଭାବିତ ହୋଇଥିଲା, କିନ୍ତୁ ଏଠାରୁ ତାଙ୍କର ନୂଆ ଯାତ୍ରା ଆରମ୍ଭ ହୋଇଥିଲା। ସେ ପହଁରିବା ଆରମ୍ଭ କଲେ, ପରେ ସାଇକ୍ଲିଂ, ମୋଟର ସ୍ପୋର୍ଟସ୍ ଏବଂ ଆଥଲେଟିକ୍ସ ଭଳି ବିଭିନ୍ନ କ୍ଷେତ୍ରରେ ନିଜକୁ ନେଇଗଲେ। ଏଠାରେ ତାଙ୍କ ଜୀବନର ଏକ ବିଶେଷ ଦିଗ ହେଉଛି, ସେ ନିଜକୁ କେବଳ ଗୋଟିଏ ଖେଳରେ ସୀମିତ ରଖିନଥିଲେ। ସର୍ଟପୁଟ, ଜାଭଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ, ସ୍ୱିମିଂ ଏବଂ ମୋଟର ସାଇକ୍ଲିଂ ବିଭିନ୍ନ କ୍ଷେତ୍ରରେ ସେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି। ଏକ ସମୟରେ ହିମାଳୟର କଠିନ ପରିସ୍ଥିତିରେ ମୋଟର ସ୍ପୋର୍ଟସ୍ ଆଡଭେଞ୍ଚରରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ଅର୍ଥାତ୍ ଦୀପା ମଲ୍ଲିକଙ୍କ ପାଇଁ ପାରିବି ନାହିଁ ଶବ୍ଦଟି ଯେପରି ତାଙ୍କ ଅଭିଧାନରେ ନଥିଲା। 2011 ସେ ଆଇପିସି ୱାର୍ଲଡ ଆଥଲେଟିକ୍ସ ଚାମ୍ପିୟନସିପ୍ସରେ ମଧ୍ୟ ପଦକ ଜିତିଥିଲେ। 2012 ସେ ଅର୍ଜୁନ ପୁରସ୍କାର ପାଇଥିଲେ। 2017 ତାଙ୍କୁ ପଦ୍ମଶ୍ରୀ ଏବଂ 2019 ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କର ଏହି ସମ୍ମାନଗୁଡ଼ିକ ତାଙ୍କ କ୍ରୀଡ଼ା ଯାତ୍ରାର ଏକ ଅଂଶ ମାତ୍ର। ତାଙ୍କର ପ୍ରକୃତ ପରିଚୟ ହେଉଛି ତାଙ୍କର ନିରନ୍ତର ପ୍ରୟାସ। ଜଣେ ଖେଳାଳିଙ୍କ ଜୀବନରେ ଅନେକ ଦିନ ଏମିତି ଆସେ ଯେତେବେଳେ ଅଭ୍ୟାସ କରିବା କଷ୍ଟକର ଲାଗେ, ଶରୀର ସାଥ ଦେଇ ନେଇ ପରିସ୍ଥିତି ଅନୁକୂଳ ରହେ ନାହିଁ, କିନ୍ତୁ ସେହି ସମୟରେ ନିଜ ଲକ୍ଷ୍ୟକୁ ମନେ ରଖି ଆଗକୁ ବଢ଼ିବା ହିଁ ପ୍ରକୃତ ପରୀକ୍ଷା। ଦୀପା ମଲ୍ଲିକଙ୍କ କାହାଣୀରୁ ଆମେ ସେହି ଶିକ୍ଷା ପାଉ। 2016 ରିଓରେ ତାଙ୍କ ରୌପ୍ୟ ପଦକ ଭାରତୀୟ ପାରା ସ୍ପୋର୍ଟସର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଏହା ପ୍ରମାଣ କଲା ଯେ ସୁଯୋଗ, ପରୀକ୍ଷଣ ଓ ଦୃଢ଼ ଇଚ୍ଛାଶକ୍ତି ମିଳିଲେ ପାରା ଆଥଲେଟ୍ମାନେ ମଧ୍ୟ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ମଞ୍ଚରେ ଦେଶ ପାଇଁ ଗୌରବ ଆଣିପାରନ୍ତି। ତେଣୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଜୀବନର ସେହି ବାର୍ତ୍ତାକୁ ମନେ ରଖିବା। ପରିସ୍ଥିତି ଆମ ହାତରେ ନଥାଇପାରେ, କିନ୍ତୁ ପରିସ୍ଥିତି ପ୍ରତି ଆମର ପ୍ରତିକ୍ରିୟା ଆମ ହାତରେ ରହେ। ଏବଂ ଜଣେ ଖେଳାଳିଙ୍କ ପ୍ରକୃତ ଶକ୍ତି ତାଙ୍କ ଶରୀରରେ ଯେତିକି ରହେ ତାହାଠାରୁ ଅଧିକ ରହେ ତାଙ୍କ ମନରେ। ଶ୍ରୋତାବନ୍ଧୁ, ଆସନ୍ତୁ ଏଇଠି ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

ଏହି ସୁନ୍ଦର ମନଛୁଆଁ ଗୀତ ପରେ ଏବେ ଆସିବା ଏସିଆନ୍ ଗେମ୍ସକୁ। ଜାପାନର ଆଇଚି ନାଗୋୟାରେ ସେପ୍ଟେମ୍ବର 19 ତାରିଖରୁ ଅକ୍ଟୋବର 4 ପର୍ଯ୍ୟନ୍ତ ଚାଲିଛି 20ତମ ଏସିଆନ୍ ଗେମ୍ସ। ଏଥର ଭାରତ 768 ଜଣିଆ ଦଳ ପଠାଇଛି। ଏଥିରେ 501 ଜଣ ଆଥଲେଟ୍ ରହିଛନ୍ତି ଏବଂ ଭାରତ 36ଟି କ୍ରୀଡ଼ାରେ ଅଂଶଗ୍ରହଣ କରିଛି। ଓଡ଼ିଶା ପାଇଁ ମଧ୍ୟ ଏହି ଏସିଆନ୍ ଗେମ୍ସ ବିଶେଷ ଗୁରୁତ୍ୱ ବହନ କରୁଛି। ଓଡ଼ିଶାରୁ ମୋଟ 12 ଜଣ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 7 ଜଣ ମହିଳା ଖେଳାଳି ଅଛନ୍ତି। ଆଥଲେଟିକ୍ସରେ ଶ୍ରାବଣୀ ନନ୍ଦା ଏବଂ ଅନିମେଶ କୁଜୁର, ସାଇକ୍ଲିଂରେ ସ୍ୱସ୍ତି ସିଂ, ଇ ସ୍ପୋର୍ଟସରେ ଚିନ୍ମୟ ସାହୁ ଓ ରୁଦ୍ରନାରାୟଣ ନାୟକ, ହକିରେ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ସୁନିଲିତା ଟୋପ୍ପୋ ଏବଂ ମହିଳା ରଗ୍ବି ସେଭେନ୍ସରେ ଦୁମୁନି ମାରାଣ୍ଡି, ମାମା ନାୟକ, ନିର୍ମାଲ୍ୟ ରାଉତ ଓ ସନ୍ଧ୍ୟାରାଣୀ ଟୁଡୁ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି। ଏହାର ଅର୍ଥ ହେଉଛି ଓଡ଼ିଶାର କ୍ରୀଡ଼ା ପ୍ରତିଭା କେବଳ ଗୋଟିଏ କିମ୍ବା ଦୁଇଟି ଖେଳରେ ସୀମିତ ନୁହେଁ। ଆଥଲେଟିକ୍ସରୁ ଆରମ୍ଭ କରି ହକି, ସାଇକ୍ଲିଂ, ରୁଗ୍ବି ଏବଂ ଇ ସ୍ପୋର୍ଟସ ପର୍ଯ୍ୟନ୍ତ ଓଡ଼ିଶାର ଖେଳାଳିମାନେ ଭାରତୀୟ ଦଳର ଅଂଶ ହୋଇଛନ୍ତି। ଅନିମେଶ କୁଜୁରଙ୍କ ଉପରେ ମଧ୍ୟ ଏଥିରେ ବିଶେଷ ନଜର ରହିଛି। 100 ମିଟରରେ ସେ ଫାଇନାଲକୁ ଯାଇପାରିନଥିଲେ, କିନ୍ତୁ 200 ମିଟର ଫାଇନାଲ୍ସରେ ସ୍ଥାନ ପାଇଥିଲେ। ଓଡ଼ିଶାର ହକି ଖେଳାଳିମାନଙ୍କ ଉପରେ ମଧ୍ୟ ସ୍ୱାଭାବିକ ଭାବରେ ନଜର ରହିଛି। ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରୋ ଭାରତୀୟ ପୁରୁଷ ହକି ଦଳର ଅଂଶ ହୋଇଥିବା ବେଳେ ସୁନିଲିତା ଟୋପ୍ପୋ ମହିଳା ଦଳରେ ରହିଛନ୍ତି। ଏସିଆନ୍ ଗେମ୍ସରେ ଖେଳିବା ନିଜେ ଜଣେ ଖେଳାଳିଙ୍କ ପାଇଁ ଏକ ବଡ଼ ଅନୁଭବ, କିନ୍ତୁ ନିଜ ରାଜ୍ୟର ନାମ ସହିତ ଭାରତୀୟ ଜର୍ସି ପିନ୍ଧି ବିଶାଳ ମଞ୍ଚରେ ନିଜକୁ ପ୍ରତିନିଧିତ୍ୱ କରିବା ଏହା ନିଶ୍ଚିତ ଭାବରେ ଗର୍ବର ମୁହୂର୍ତ୍ତ। ଆମେ ଆଶା କରିବା ଏହି ସମସ୍ତ ଓଡ଼ିଆ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ। ଏଠାରେ ଗୋଟିଏ କଥା ମନେ ରଖିବା ଦରକାର, ପ୍ରତ୍ୟେକ ମ୍ୟାଚ୍ କିମ୍ବା ପ୍ରତ୍ୟେକ ଇଭେଣ୍ଟର ଫଳାଫଳ ଆମ ଆଶା ଅନୁସାରେ ହୋଇନପାରେ, କିନ୍ତୁ ଆନ୍ତର୍ଜାତୀୟ ମଞ୍ଚରେ ଅନୁଭବ ହାସଲ କରିବା ମଧ୍ୟ ଜଣେ ଖେଳାଳିଙ୍କ ଯାତ୍ରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଏବେ ଆସିଯାଆନ୍ତୁ କ୍ରିକେଟକୁ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଛି 3ଟି ମ୍ୟାଚ୍ ବିଶିଷ୍ଟ ଓଡ଼ିଆଇ ସିରିଜ୍। ଚଳିତ ମାସ 27 ତାରିଖରେ ତିରୁବନନ୍ତପୁରମରେ ଖେଳାଯାଇଥିବା ପ୍ରଥମ ଓଡ଼ିଆଇରେ ଭାରତ 8 ୱିକେଟରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ହୋଇଥିଲା। ଭାରତ ପାଇଁ ଶୁଭମନ୍ ଗିଲ୍ ଶତକ ହାସଲ କରିଥିଲେ। ବିରାଟ କୋହଲି ମଧ୍ୟ ଅପରାଜିତ 149 ରନ୍ କରିଥିଲେ। କୁଲଦୀପ ଯାଦବ 4ଟି ୱିକେଟ୍ ନେଇଥିଲେ। ଏବେ ଦ୍ୱିତୀୟ ଓଡ଼ିଆଇ ଖେଳାଯାଉଛି 30 ସେପ୍ଟେମ୍ବରରେ ଗୁଆହାଟୀର ବର୍ଷପାରା କ୍ରିକେଟ୍ ଷ୍ଟାଡିୟମରେ। ମ୍ୟାଚ୍ର ଆରମ୍ଭ ସମୟ ଦିନ 2ଟା। ଏବଂ ଶ୍ରୋତାବନ୍ଧୁ, ତୃତୀୟ ତଥା ଶେଷ ଓଡ଼ିଆଇ ଆସନ୍ତା ମାସ 3 ତାରିଖରେ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ। ଏହି ସିରିଜ୍ରେ ଭାରତୀୟ ଦଳର ନେତୃତ୍ୱ ଶୁଭମନ୍ ଗିଲ୍ କରୁଛନ୍ତି, ତେଣୁ ଆଗାମୀ ମ୍ୟାଚ୍ଗୁଡ଼ିକ ମଧ୍ୟ ଯୁବ ଓ ଅଭିଜ୍ଞ ଖେଳାଳିମାନଙ୍କ ମଧ୍ୟରେ ଭଲ ସମନ୍ୱୟ ପ୍ରଦର୍ଶନ କରିବାର ସୁଯୋଗ ଦେବ। ଏ ପର୍ଯ୍ୟନ୍ତ ଆମେ ଆନ୍ତର୍ଜାତୀୟ ଦିବସ, ଜଣେ ପ୍ରେରଣାଦାୟକ ପାରା ଆଥଲେଟ୍, ଏସିଆନ୍ ଗେମ୍ସ ଏବଂ ଭାରତୀୟ କ୍ରିକେଟର କଥା ଆଲୋଚନା କଲୁ। ଏବେ ଆମ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସନ୍ତୁ ନଜର ପକାଇବା ଆମ ନିଜ ଓଡ଼ିଶାର ନିକଟତମ କ୍ରୀଡ଼ା ଘଟଣା ଉପରେ। ପାଟନାରେ ଶେଷ ହୋଇଥିବା 37ତମ ଇଷ୍ଟ ଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ସରେ ଓଡ଼ିଶା ସାମଗ୍ରିକ ଚାମ୍ପିୟନ ହୋଇଛି। ଓଡ଼ିଶାର ଖେଳାଳିମାନେ ମୋଟ 70ଟି ପଦକ ହାସଲ କରିଛନ୍ତି, 26ଟି ସ୍ୱର୍ଣ୍ଣ, 24ଟି ରୌପ୍ୟ ଓ 20ଟି କାଂସ୍ୟ। ଅଣ୍ଡର 20 ପୁରୁଷ, ଅଣ୍ଡର 20 ମହିଳା ଏବଂ ଅଣ୍ଡର 18 ବାଳିକା ବର୍ଗରେ ଓଡ଼ିଶା ଗ୍ରୁପ୍ ଚାମ୍ପିୟନ ହୋଇଥିଲା। ଲୁସାନ ଖମାରୀ ଅଣ୍ଡର 20 ପୁରୁଷ ବର୍ଗର ବେଷ୍ଟ ଆଥଲିଟ୍ ସମ୍ମାନ ପାଇଥିଲେ। ଅମର ଯାଦବ, ଓମକାର ପ୍ରସାଦ ନନ୍ଦ, ହିମାଂଶୁ ବେହେରା, ଅମିଷା ତିର୍କି ଏବଂ ଉର୍ମିଲା ଭରସାଗ୍ରିଆଙ୍କ ଭଳି ଖେଳାଳିମାନେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ଓଡ଼ିଶାର

ଜୁନିୟର ଆଥଲେଟିକ୍ସରେ ଆସୁଥିବା ନୂଆ ପ୍ରତିଭାର ଏକ ଭଲ ଉଦାହରଣ। ଚଳିତ ମାସ 27 ତାରିଖରେ ଲକ୍ଷ୍ନୌରେ ଶେଷ ହୋଇଥିବା ଅଲ୍ ଇଣ୍ଡିଆ ସିନିୟର ର୍ୟାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସରେ ଓଡ଼ିଶାର ଆୟୁଷ ପଟ୍ଟନାୟକ ଓ ଅବିନାଶ ମହାନ୍ତି କାଂସ୍ୟ ପଦକ ଜିତିଛନ୍ତି। ସେମିଫାଇନାଲ୍ସରେ କର୍ଣ୍ଣାଟକ ଯୋଡ଼ିଙ୍କଠାରୁ ପରାଜିତ ହୋଇଥିଲେ ମଧ୍ୟ ଏହା ଏକ ଅଲ୍ ଇଣ୍ଡିଆ ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କର ପ୍ରଥମ ପୁରୁଷ ଡବଲ୍ସ କାଂସ୍ୟ ପଦକ ବୋଲି ରିପୋର୍ଟ ରହିଛି। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଓଡ଼ିଶା T20 ଲିଗ୍ ସିଏମ୍ ଟ୍ରଫି 2026ରେ ଓଡ଼ିଶାର 6 ଦଳ ଅଂଶଗ୍ରହଣ କରୁଛନ୍ତି। ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, କେଉଁଝର ମାଇନର୍ସ, ରାଉରକେଲା ସୁପରଷ୍ଟାର, ସମ୍ବଲପୁର ୱାରିୟର୍ସ ଏବଂ କଟକ ପ୍ୟାନ୍ଥର୍ସ। ଏହି ଲିଗ୍ ଓଡ଼ିଶାର ଯୁବ କ୍ରିକେଟରମାନଙ୍କୁ ରାଜ୍ୟସ୍ତରୀୟ T20 ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଉଛି। ଶ୍ରୋତାବନ୍ଧୁ, ଏବେ ଆମ ଜିଲ୍ଲା କଳାହାଣ୍ଡିରୁ ଏକ ବିଶେଷ କ୍ରୀଡ଼ା ଖବର ଆସିଛି। ଭବାନୀପାଟଣାର 38 ବର୍ଷୀୟ ଦୁର୍ଗାଚରଣ ମିଶ୍ର ଆଜି ମଧ୍ୟ ଆଥଲେଟିକ୍ସର ଥ୍ରୋ ଇଭେଣ୍ଟରେ ସକ୍ରିୟ। ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ହୋଇଥିବା ସତ୍ତ୍ୱେ ସେ ଖେଳକୁ ନିଜ ଜୀବନରୁ ଦୂର କରିନାହାନ୍ତି। ସଟ୍ପୁଟ୍, ହାମର ଥ୍ରୋ, ଡିସ୍କସ୍ ଥ୍ରୋ ସହିତ ଭଲିବଲ୍ ଓ ଫୁଟବଲରେ ମଧ୍ୟ ତାଙ୍କର ଆଗ୍ରହ ରହିଛି। ଭେଟେରନ୍ ଓ ମାଷ୍ଟର ସ୍ତରର ପ୍ରତିଯୋଗିତାରେ ସେ ପଦକ ଜିତିଛନ୍ତି। ତାଙ୍କର ଅଭ୍ୟାସ ଏବଂ ଦୈନନ୍ଦିନ ଶୃଙ୍ଖଳା ମଧ୍ୟ ଉଲ୍ଲେଖନୀୟ। ସେ କେବଳ ନିଜେ ଅଭ୍ୟାସ କରୁନାହାନ୍ତି, ଯୁବ ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରୁଛନ୍ତି। 38 ବର୍ଷ ବୟସରେ ମଧ୍ୟ ମଇଦାନ ସହିତ ତାଙ୍କର ସମ୍ପର୍କ ଆମକୁ ଏକ ସୁନ୍ଦର ବାର୍ତ୍ତା ଦିଏ। ଖେଳ ଆରମ୍ଭ କରିବାର କୌଣସି ବୟସ ନଥାଏ, ଖେଳ ପ୍ରତି ଭଲ ପାଇବା ହିଁ ମୁଖ୍ୟ। ଭବାନୀପାଟଣାର ଏହି କ୍ରୀଡ଼ାପ୍ରେମୀଙ୍କ ଉଦାହରଣ ନିଶ୍ଚିତ ଭାବରେ ଆମ ଅଞ୍ଚଳର ଯୁବପିଢ଼ି ପାଇଁ ମଧ୍ୟ ପ୍ରେରଣାର ବିଷୟ। ଶ୍ରୋତାବନ୍ଧୁ, ଆସନ୍ତୁ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ସଫଳତା। ଟି ଟ୍ୱେଣ୍ଟି କ୍ରିକେଟରେ ଯୁବ ପ୍ରତିଭାଙ୍କୁ ସୁଯୋଗ ଏବଂ ଆମ ଭବାନୀପାଟଣାର ଜଣେ 38 ବର୍ଷୀୟ କ୍ରୀଡ଼ାପ୍ରେମୀଙ୍କ ଅଦମ୍ୟ ଉତ୍ସାହ ଓଡ଼ିଶାର କ୍ରୀଡ଼ା ଜଗତର ଏହି ସବୁ ଚିତ୍ର ନିଶ୍ଚିତ ଭାବରେ ଆଶା ସୃଷ୍ଟି କରେ। ତେବେ ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଆମେ ଅନେକ ଦିଗକୁ ନେଇ ଆଲୋଚନା କଲୁ। ସେପ୍ଟେମ୍ବର 30 ତାରିଖର ଆନ୍ତର୍ଜାତୀୟ ଅନୁବାଦ ଦିବସ ଆମକୁ ଭାଷା ଓ ଯୋଗାଯୋଗର ଗୁରୁତ୍ୱ ମନେ ପକାଇଲା। ଦୀପା ମଲ୍ଲିକଙ୍କ ଜୀବନ ଆମକୁ ଶିଖାଇଲା ବାଧା ଆସିଲେ ମଧ୍ୟ ଆମକୁ ଲକ୍ଷ୍ୟ ଆଡ଼କୁ ବଢ଼ିବାର ଅଛି। ଏସିଆନ୍ ଗେମ୍ସ ଆମକୁ ଦେଖାଇଲା ଯେ ଭାରତୀୟ ଦଳରେ ଓଡ଼ିଶାର ପ୍ରତିଭାମାନେ ମଧ୍ୟ ନିଜ ଅବଦାନ ରଖୁଛନ୍ତି। ଭାରତ ୱେଷ୍ଟଇଣ୍ଡିଜ୍ ତିନିକିଆ ସିରିଜ୍ ଆମକୁ ନିଜ ପ୍ରିୟ ଖେଳ ପ୍ରତି ଆଗ୍ରହୀ କରି ରଖିଛି। ଆଉ ଶେଷରେ ଓଡ଼ିଶାର ନିଜସ୍ୱ କ୍ରୀଡ଼ା ଖବର ଆମକୁ ଦେଖାଇଲେ ଯେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନୂଆ ପ୍ରତିଭା ନିଜକୁ ଗଢ଼ି ତୋଳୁଛନ୍ତି। ମନେ ରଖିବା, ପ୍ରତ୍ୟେକ ଚାମ୍ପିୟନଙ୍କ ଯାତ୍ରା ଏକ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ। ତେଣୁ ଆମେ ପିଲାମାନଙ୍କୁ ଖେଳିବାକୁ ଦେବା, ସେମାନଙ୍କୁ ମଇଦାନକୁ ଯିବାର ସୁଯୋଗ ଦେବା, ଜିତିବା ଠାରୁ ଅଧିକ ତାଙ୍କୁ ଚେଷ୍ଟା କରିବା ଶିଖାଇବା। କାରଣ ଖେଳର ପ୍ରକୃତ ଶିକ୍ଷା କେବଳ ପଦକ ନୁହେଁ, ଏହା ହେଉଛି ଜୀବନକୁ ଆଗକୁ ନେବାର ଶକ୍ତି। ଆଜିର କାର୍ଯ୍ୟକ୍ରମ ପାଇଁ ଏତିକି। ଆପଣମାନେ ଶୁଣିଥିଲେ ଆକାଶବାଣୀ ଭବାନୀପାଟଣା। ପୁଣି ଆସନ୍ତା ସପ୍ତାହରେ ଆଉ କିଛି ନୂଆ ଖେଳ, ନୂଆ ଖେଳାଳି ଏବଂ ନୂଆ ସଫଳତାର କଥା ନେଇ ଆମେ ଆପଣଙ୍କ ପାଖକୁ ଫେରିବୁ। ସେତିକି ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ଖେଳ ସହ ଯୋଡ଼ି ରୁହନ୍ତୁ ଏବଂ ନିଜ ଜୀବନରେ ଖେଳର ଶୃଙ୍ଖଳା, ଧୈର୍ଯ୍ୟ ଓ ସକାରାତ୍ମକତାକୁ ସ୍ଥାନ ଦିଅନ୍ତୁ। କିନ୍ତୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମଟି ଶେଷ କରିବା ପୂର୍ବରୁ ଆପଣଙ୍କୁ ଅନୁରୋଧଟି କରି ରଖିବି, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି, 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ମୁକେଶ କୁମାର।

ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଗୀତ ଓ ଗାଜଲ କ୍ରମରେ ଶୁଣିବେ ଶ୍ୱେତା ସେଟ୍ଟୀଙ୍କ କଣ୍ଠରେ କେତୋଟି ଗୀତ ରାତି 8:00। ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ଶୁଣିପାରିବେ ରାତି 8:15। ଶିଳ୍ପୀ ହେଲେ କ୍ଷତିରାମ ସାହୁ ଏବଂ ସାଥୀ। ସ୍ପୋର୍ଟସ୍ ସ୍କାନ୍ ରାତି 8:30। 9:15 ସ୍ପଟ୍ଲାଇଟ୍, 9:30 ଚର୍ଚ୍ଚା କା ବିଷୟ ହେ ଏବଂ ରାତି 10:00 ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ ଗେମ୍ସର ଦୈନିକ ମୁଖ୍ୟାଂଶ। ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:20। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ବଡ଼େ ଗୁଲାମ ଅଲି ଖାନ୍ଙ୍କ ଶାସ୍ତ୍ରୀୟ ଗାୟନ, ଏଥିରେ ଶୁଣିବେ ରାଗ ମାଲକସ୍। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିରେ ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଝୁମ୍କି ରଥ, ସ୍ୱାଗତିକା ମହାପାତ୍ର ଏବଂ ଶ୍ରୀକାନ୍ତ ଦାସ। ଚେତନା ଚିନ୍ତନ ଶୁଣିପାରିବେ 6:30। ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ 6:35। ଗାନ୍ଧିଜୀ ଏକାଳ ସେକାଳ ଏହି ଶୀର୍ଷକରେ ଓଡ଼ିଆ ଆଲୋଚନା ଶୁଣିବେ 7:25। ଆଲୋଚକ ହେଲେ ମନୋଜ କୁମାର ପରିଡ଼ା। ଚାଷର କଥା ପାଇଁ ସମୟ ରହିଛି 7:40। ଗୀତ ଗୀତାଞ୍ଜଳିରେ ଶୁଣିବେ କେତୋଟି ଭକ୍ତିଗୀତ 7:45। ଶିଳ୍ପୀମାନେ ହେଲେ ସୁରେଶ ୱାଡ଼େକର, ବାଦଲ କୁମାର ଆଚାର୍ଯ୍ୟ ଏବଂ ମହମ୍ମଦ ଅଜିଜ୍। ସଙୗଗୀତ ଲହରୀରେ ଶୁଣିବେ କେତୋଟି ଆଧୁନିକ ଗୀତ 8:30। ଶିଳ୍ପୀମାନେ ହେଲେ ନିବେଦିତା ମିଶ୍ର ଏବଂ ଶକ୍ତି ମିଶ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶିକ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 9:00। 9:10 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 9:45। ପରେ ପରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଆଗାମୀକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ, 12:30 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ମମତା ସାହୁ, ବାଦଲ କୁମାର ଆଚାର୍ଯ୍ୟ, ଯୋଗମାୟା ଦାସ ଏବଂ ଜିତେନ୍ଦ୍ର ନାଥ ଠାକୁର। ଚାଷର କଥା ପାଇଁ ସମୟ ରହିଛି ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଦିନ 1:20। ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଦେଶବନ୍ଦନା। ହିନ୍ଦୀ ଭକ୍ତିଗୀତ ଶୁଣିପାରିବେ ରାତି 8:15। ଶିଳ୍ପୀମାନେ ହେଲେ କିଶୋରୀ ଅମନକର, ଭୀମସେନ ଯୋଶୀ ଏବଂ ଅଶ୍ୱିନୀ ଭିଡ଼େ। ସ୍ପୋର୍ଟସ୍ ସ୍କାନ୍ ରାତି 8:30, ସ୍ପଟ୍ଲାଇଟ୍ 9:15। ଅଖିଳ ଭାରତୀୟ ଲୋକସଙ୍ଗୀତ ଏବଂ ଆଞ୍ଚଳିକ ଲଘୁ ସଙ୍ଗୀତ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସେହନାଇ ବାଦନ, ଶିଳ୍ପୀ ହେଲେ ଉସ୍ତାଦ ବିସ୍ମିଲ୍ଲା ଖାନ୍। ଏଥିରେ ଶୁଣିବେ ରାଗ ମାରୁ ବିହାଗ ରାତି 10:30। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଏଥର ସଂସ୍କୃତରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
2: आकाशवाणी संप्रति वार्ताः श्रूयन्ताम् प्रवाचिका निधिः झा।

ଶ୍ରଣୀ କଟକ ପ୍ରଚାର କରୁଛୁ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ଶୁଭଙ୍କର ଦେ, ଉପସ୍ଥାପନା ସତ୍ୟଭାମା ହୋତା।

0: ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମ ଭଳି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏ ଯୋଜନା ଆମ ଢେଙ୍କାନାଳ ଜିଲ୍ଲାରେ କିଭଳି ଭାବରେ କାର୍ଯ୍ୟକାରୀ ହୋଇଛି ଆଜି ଆସନ୍ତୁ ସେହି ସମ୍ପର୍କରେ ଜାଣିବା। ଆମ ସହିତ ଅଛନ୍ତି ଢେଙ୍କାନାଳ ଜିଲ୍ଲା ପରିଷଦ ଅନୁଶାସନ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ।
1: ମ୍ୟାଡ଼ାମ ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ।
2: ନମସ୍କାର
1: ମ୍ୟାଡ଼ାମ, ଆମର ଯୋଉ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଚାଲିଛି ବର୍ତ୍ତମାନ ତାର ରୂପରେଖ କ'ଣ?
2: ଆମର ଏଇ ଯୋଉ ସ୍ୱଚ୍ଛତା ଅଭିଯାନ ଆମର ଅକ୍ଟୋବର 2, 2014 ମସିହା ଠାରୁ ଆରମ୍ଭ କରାଯାଇଛି। ତ ସ୍ୱଚ୍ଛତା ଅଭିଯାନର ମୁଖ୍ୟ ହଉଛି ଆମେ ସମସ୍ତଙ୍କୁ ସ୍ୱଚ୍ଛ ରହିବା ପାଇଁ ସଚେତନ କରିବା, ସବୁ ବର୍ଗର ଜନସାଧାରଣଙ୍କୁ ଏଥିପାଇଁ ସଚେତନ କରାଯିବା ପାଇଁ ଆମକୁ ସାର୍ବଜନୀନ ସ୍ତରରେ ପୋଷ୍ଟର, ସ୍ଲୋଗାନ, ରାଲି, ଭାଷଣ ମାଧ୍ୟମରେ ସେମାନଙ୍କୁ ଆମେ ପାର୍ଟିସିପେଟ କରେଇ ଆମେ ସ୍ୱଚ୍ଛତାର ବିଷୟରେ ତାଙ୍କୁ ସଚେତନ କରାଗଲା ମୁଖ୍ୟ ଉଦ୍ଦେଶ୍ୟ। ଜନସାଧାରଣ ସମସ୍ତେ ଯଦି ସଚେତନ ହେବେ ତ ଆମ ପରିବେଶ ସୁସ୍ଥ ଓ ସୁନ୍ଦର ରହିବ।
1: ତେବେ ଆମର ଢେଙ୍କାନାଳ ଜିଲ୍ଲାକୁ ସ୍ୱଚ୍ଛ ରହିବା ପାଇଁ କଣ କଣ ସବୁ ପଦକ୍ଷେପ ନିଆଯାଇଛି ସେଇ ସମ୍ପର୍କରେ ଆମକୁ କୁହନ୍ତୁ।
2: ଆମର ଭାରତ ସରକାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2026 ଅଧିନିୟମ ଆଣିଛନ୍ତି, ଯୋଉଥିରେ କି ଆମର ବର୍ଜ୍ୟବସ୍ତୁର ପୃଥକୀକରଣ ବାଧ୍ୟତାମୂଳକ କରାଯାଇଛି। ଏଥିରେ 4ଟି ସ୍ତର ଅଛି, ଓଦା ବର୍ଜ୍ୟବସ୍ତୁ, ଶୁଷ୍କ ବର୍ଜ୍ୟବସ୍ତୁ, ସାନିଟାରୀ ବର୍ଜ୍ୟବସ୍ତୁ ଏବଂ ବିଶେଷ ଯତ୍ନ ବର୍ଜ୍ୟବସ୍ତୁ। ଏଇଭଳି ଆମର ଯୋଉଟା କି 2ଟା କଲେକ୍ସନ ୟୁନିଟ୍ ଥିଲା ଏବେ ସେଟା 4ଟି ହେଇଯାଇଛି। ତ ସେଥିପାଇଁ ଆମେ ଲୋକଙ୍କୁ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ବି କରାଯାଉଛି। ଏବେ ବି ଆମର ସେ କାର୍ଯ୍ୟକ୍ରମ ଚାଲୁ ରହିଛି, ବର୍ତ୍ତମାନ ଲୋକମାନେ ବି ସଚେତନ ହେଇଯାଇଛନ୍ତି। ତ ଏଇ ଯୋଉ 4ଟି ପ୍ରକାରର ପୃଥକୀକରଣ କରାଯାଏ ସେମାନେ ଦଉଛନ୍ତି, ଯୋଉଟାକୁ କଲେକ୍ସନ କରି ଆମର ଏକତ୍ରିତ କରାଯାଉଛି, ଯୋଉ ଆବର୍ଜନା କେନ୍ଦ୍ରରେ ପକାଯାଉଛି, ଏଇସବୁ କାର୍ଯ୍ୟକ୍ରମ ଆମର ଚାଲୁ ରହିଛି।
1: ଯୋଉ ଆବର୍ଜନା ସବୁ ଆପଣ ସଂଗ୍ରହ କରୁଛନ୍ତି, ଯୋଉ କହିଲେ 4ଟି ଉପାୟରେ କରୁଛନ୍ତି, ତାକୁ ପୃଥକୀକରଣ କରିକି ସେସବୁ କେମିତି ଆପଣ କଣ ସବୁ କରନ୍ତି? ସେସବୁ ଆବର୍ଜନା ଗୁଡିକୁ କଣ କଣ ସେଥିରୁ ପ୍ରସ୍ତୁତ ହୁଏ ନା କଣ?
2: ହଁ, ହୁଏ ଆମର ଯୋଉ ଶୁଖିଲା ବର୍ଜ୍ୟବସ୍ତୁ କଲେକ୍ସନ କରୁଛନ୍ତି ସେଗୁଡାକୁ ଆମର ପୃଥକୀକରଣ କେନ୍ଦ୍ରରେ ରଖାଯାଇ ଏହାକୁ ପୁନର୍ଚକ୍ରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ କରାଯାଉଛି। ଏହାକୁ ମଧ୍ୟ ଆମେ ବିକ୍ରୟ କରି ରାଜସ୍ୱ ଆଦାୟ ବି ପଞ୍ଚାୟତ କରିପାରୁଛି। ଖତ ଜାତୀୟ ବର୍ଜ୍ୟବସ୍ତୁ ଯୋଉ ଅଛି ତାକୁ ମଧ୍ୟ ସେମାନେ ଜୈବିକ ଖତରେ ରୂପାନ୍ତରିତ କରି ସେଇଟାକୁ ମଧ୍ୟ ବ୍ୟବହାର ପାଇଁ ବଜାର ସୃଷ୍ଟି କରି ସେଥିରୁ ମଧ୍ୟ କିଛି ରେଭିନ୍ୟୁ କଲେକ୍ସନ କରିପାରୁଛନ୍ତି।
1: ଆଜ୍ଞା, 2014 ମସିହାରୁ ଏଇ ଯୋଜନା ଆମର କାର୍ଯ୍ୟକାରୀ ହେଲାଣି। ତ ପ୍ରାଥମିକ ସ୍ତରରେ ଆମେ ଲୋକଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ସଚେତନ କରିଥିଲୁ ଏବଂ ପ୍ରତି ଘରେ ମଧ୍ୟ ପାଇଖାନା ନିର୍ମାଣ ହେଇଥିଲା। ମଳମୁକ୍ତ ଗାଁ ଆମେ କରିବା ପାଇଁ ଯୋଜନାରେ ଥିଲା। ତ ସେଇ ସବୁ ଯୋଜନାରେ ଆମେ କେତେ ଦୂର ସଫଳ ହେଇଛୁ ସେଇ ବିଷୟରେ ଆପଣ କଣ କହିବେ?
2: ହଁ ମ୍ୟାଡାମ, ଆମର 2014 ରୁ 2019 ଏକ ସର୍ଭେ ହେଇଥିଲା। ସେ ସର୍ଭେରେ ଯୋଉମାନଙ୍କର ପାଇଖାନା ନଥିଲା ତ ସେମାନଙ୍କୁ ଆମେ ସର୍ଭେରେ ରଖି ସେମାନଙ୍କୁ ଆମେ ଫାର୍ଷ୍ଟ ଫେଜ୍ରେ ପାଇଖାନା ସୃଷ୍ଟି କରିବା ପାଇଁ 12,000 ଟଙ୍କା ପର୍ ହାଉସ୍ ହୋଲ୍ଡ ଆମେ ଦେଇଥିଲୁ, ଯୋଉଥିରେ କି ଆମ ଡିଷ୍ଟ୍ରିକ୍ଟରେ ସେଇଟା 100% ଆଚିଭମେଣ୍ଟ ହେଇଯାଇଛି, ସମସ୍ତେ ସେ ପିରିୟଡ୍ରେ କଭର୍ ହେଇଯାଇଥିଲେ। ସେକେଣ୍ଡ ଫେଜ୍ରେ ଆମର ଆଡିସନ୍ ଲିଷ୍ଟ ଯୋଉ ଆସିଲା ସେଇଥିରେ ପୁଣି ଆମେ ଆମର ସେ କାର୍ଯ୍ୟକ୍ରମ ବି ଚାଲିଛି। ବର୍ତ୍ତମାନ ସୁଦ୍ଧା ଆମର ପାଖାପାଖି 42% ପାଇଖାନା ଆଉ ଯୋଉ ଆଡିସନାଲ ଆମର ସରିସାରିଲାଣି, ଆଉ ଲୋକମାନେ ମଧ୍ୟ ଆମେ ଯାହା ଦେଖୁଛୁ ଲୋକମାନେ ବି ସେ ପାଇଖାନାକୁ ୟୁଜ୍ କରୁଛନ୍ତି। ଆମର ବିଆର୍ସ ମାନେ ବି ସେମାନେ ଡେଲି ବେସିସ୍ରେ ସେଟାକୁ ମନିଟରିଂ କରୁଛନ୍ତି ଏବଂ ରିପୋର୍ଟିଂ କରୁଛନ୍ତି।
1: ଆମର ଗାଁ ଗହଳିରେ ଏଇ ଯୋଜନା ପ୍ରକୃତରେ ସଫଳ ରୂପ ନେଇଛି, ଆପଣ ଯୋଉ 4 ପ୍ରକାର ପୃଥକୀକରଣ କଥା କହିଲେ?
2: ଏଇ ଯୋଜନା ଆସିବା ଫଳରେ ଆମେ ପ୍ରଥମ ଫେଜ୍ରେ ଜନସାଧାରଣଙ୍କର ସଚେତନତା ଆଉ ତାଙ୍କର ପାର୍ଟିସିପେସନ ତ ନିହାତି ଦରକାର, ତ ସେଇଥିପାଇଁ ଆମେ ପ୍ରଥମେ ସଚେତନ କରିଥିଲୁ। ତ ଯଦ୍ୱାରା କି ଆମର ଏବେ ଯୋଉମାନେ ଅଛନ୍ତି ଆମର ବିଆର୍ଜି ମାନେ ଅଛନ୍ତି ବ୍ଲକ ଲେବୁଲ ଯୋଉମାନେ କି ତଦାରଖ କରୁଛନ୍ତି ଏଇ କାମକୁ, ସେମାନଙ୍କର ଯୋଉ ଆମର ଯୋଉ ଗ୍ରୁପ ଅଛି ସେ ଗ୍ରୁପରେ ମଧ୍ୟ ସେମାନେ କେମିତି କଲେକ୍ସନ କରୁଛନ୍ତି, ତାକୁ କେମିତି ନେଇକି ସେଗ୍ରିଗେସନ ସେଡ୍ରେ ପକଉଛନ୍ତି, 4ଟି ପୃଥକ କରିକି କେମିତି କରୁଛନ୍ତି, ସେସବୁ

0: ଭିଡିଓ କ୍ଲିପ ଆଉ ଫଟୋ ମଧ୍ୟ ସେମାନେ ଆମର ଡେଲି ସେୟାର କରୁଛନ୍ତି, ଯୋଉଥିରେ କି ଜଣା ପଡୁଛି କି ଲୋକମାନେ ସଚେତନ ଅଛନ୍ତି ଏବଂ ଯୋଉ ହିସାବରେ କୁହାଯାଇଛି ସେଇ ହିସାବରେ ସେମାନେ ଅଳିଆ ଦଉଛନ୍ତି।
1: ଯୋଉ ଅଳିଆ ବା ଆବର୍ଜନା ଆପଣ ସଂଗ୍ରହ କରୁଛନ୍ତି, ଜନସାଧାରଣ ତାକୁ କେମିତି ଭାବରେ ରଖିବେ, ସେମାନଙ୍କର ତାକୁ କେମିତି ଆପଣଙ୍କୁ ଦେବେ, ତାକୁ କେମିତି ରଖିବେ ସେମାନେ ଅଲଗା କରିକି, ସେଇ ସମ୍ପର୍କରେ କେମିତି ଆପଣ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଆଉ ସେମାନେ ସେ ଜିନିଷ କେମିତି କରୁଛନ୍ତି?
0: ଆମର ପ୍ରତି ହାଉସ ହୋଲ୍ଡ ର ତାଙ୍କର ଘର ଆଗରେ ସୋପିଟ ସୃଷ୍ଟି କରାଯାଇଛି। ଏ କାମ
1: ଆଜ୍ଞା,
0: ପ୍ରାୟ ଆମ ଜିଲ୍ଲାରେ କମ୍ପ୍ଲିଟ ହେଇଯାଇଛି, ସମସ୍ତେ ସେଥିରେ ସଚେତନ ଅଛନ୍ତି। ସେଇ ସୋପିଟ ରେ ସେମାନେ ଅଳିଆକୁ ପକାନ୍ତି। ଆଉ ଆମର ଯୋଉ ଗାଁରେ ଯୋଉ ଟ୍ୟୁବୱେଲ ଅଛି, ନଳକୂପ, ନଳକୂପରେ ବି ଆମର ଲିଚ୍ ପିଟ୍ ବି ସୃଷ୍ଟି କରାଯାଇଛି, ଯୋଦ୍ୱାରା କି ପାଣିଟା ଅନ୍ୟ କୁଆଡେ ନ ଯାଇ ସେଇଠି ବି ଠିକ ସେ ରହିକି ସେ ପରିବେଶକୁ ସ୍ୱଚ୍ଛ କରିପାରୁଛି। ସେଇଟା ଉପରେ ପଦକ୍ଷେପ ବି ନିଆହେଇଛି, ଲୋକମାନେ ବି ସେଇ ତାକୁ ସେଇ ହିସାବରେ ବି ଯତ୍ନ ନେଇକି କରୁଛନ୍ତି।
1: ପ୍ରତି ଘର ଆଗରେ ଆପଣ ସୋପିଟ ତିଆରି କରିଛନ୍ତି ନା ଏମିତି ଗୋଟେ ବସ୍ତି
0: ହଁ
1: ଭିତରେ
0: ମ୍ୟାଡମ,
1: ସେଇଟା
0: ପ୍ରତି ଘର ଆଗରେ ସୋପିଟ ହେଇଛି।
1: ସରକାରଙ୍କ
0: ହଁ
1: ତରଫରୁ ହେଇଛି ନା?
0: ସରକାରଙ୍କ, ହଁ ପ୍ରତି ଘରେ ସକ୍ପିଟ କରାଯାଇଛି। MGNRDS ସ୍କିମ ଯୋଉଟା ଥିଲା ଆମର, ସେଇଥିରେ ପ୍ରତି ଘରେ ଆମର ସକ୍ପିଟ କରାଯାଇଛି।
1: ତେବେ ଢେଙ୍କାନାଳ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନର ଭବିଷ୍ୟତ କ'ଣ, କେମିତି ଭାବରେ ଆମେ ତାକୁ ଆହୁରି ସୁନ୍ଦର ଭାବରେ କାର୍ଯ୍ୟକାରୀ କରିପାରିବା, ସେ ସମ୍ପର୍କରେ କ'ଣ କହିବେ ଆପଣ?
0: ସ୍ୱଚ୍ଛତା ଏକ ସାମୁହିକ କାର୍ଯ୍ୟକ୍ରମ, ଏଇଟା ତ ଜଣେ ଚାହିଁଲେ କେବେ ବି ସ୍ୱଚ୍ଛ ହେଇପାରିବନି, ତ ଏଥିପାଇଁ ସମସ୍ତଙ୍କର ସହଯୋଗ ପ୍ରଥମତଃ ଆବଶ୍ୟକ ଅଛି। ତ ପରିବେଶକୁ ସୁସ୍ଥ ରଖିବା ଏବଂ ବର୍ଜ୍ୟବସ୍ତୁର ସୁଉପଯୋଗ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ, ଯାହାଦ୍ୱାରା କି ଆମ୍ଭେମାନେ ସମସ୍ତେ ଯଦି ଚାହିଁବା ତ ଆମେ ଭବିଷ୍ୟତ ଗଢି ତୋଳିବା, ଏଇ ଆମର ଏଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
1: ମ୍ୟାଡାମ ଧନ୍ୟବାଦ ଆପଣଙ୍କୁ ଯେ ଆପଣ ଆଜି ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ତା ସହିତ ଆମକୁ ଢେଙ୍କାନାଳ ଜିଲ୍ଲାର ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି, କିଭଳି ଭାବରେ ଆମେ ନିଜକୁ ସୁସ୍ଥ ରଖିପାରିବା, ସ୍ୱଚ୍ଛ ରଖିପାରିବା, ସେଥିପାଇଁ ଯୋଉ ଯୋଜନା କାର୍ଯ୍ୟକାରୀ ହେଇଛି ସରକାରଙ୍କ ତରଫରୁ, ତାକୁ ପ୍ରକୃତରେ ସାକାର ରୂପ ଦେବା ହେଉଛି ସାଧାରଣ ଜନତାଙ୍କର। ଯଦି ଆମେ ସହଯୋଗ କରିବା ତାହେଲେ ଆମେ ଆମ ଜିଲ୍ଲାକୁ, ଆମ ଗାଁକୁ, ଆମ ଘରକୁ ପରିଷ୍କାର ରଖିପାରିବା, ସ୍ୱଚ୍ଛ ରଖିପାରିବା ଏବଂ ଆମେ ସୁସ୍ଥ ରହିବା। ତ ଆପଣ ଆମ ସହିତ ଆଜି ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମାଧାନ ବୈଠକ। ଯୋଗଦେବେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 2027-28 ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ। ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଓଡ଼ିଶା ସେବା ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ। ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର

0: ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ। ବିସ୍ତୃତ ସମ୍ବାଦ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ମହାନଦୀ ଜଳବିବାଦର ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏଥିରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ବୈଠକର ନିର୍ଯାସ ନେଇ ଉଭୟ ରାଜ୍ୟ ସକାରାତ୍ମକ ରହିଛନ୍ତି। ଖୁବ୍ଶୀଘ୍ର ବିବାଦର ସମାଧାନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଆମେ କେଉଁ ସମୟରେ ଆରମ୍ଭ କରୁଛୁ, ଦୁଇ ବର୍ଷ ତଳେ ଆମେ ଯେତେବେଳେ ଦାୟିତ୍ୱ ନେଲୁ ସେତେବେଳେ ଛତିଶଗଡ଼ରେ ବ୍ୟାରେଜ୍ ବନେଇବାର କାମ ସମାପ୍ତ ହୋଇସାରିଥିଲା। ଏବେ ସମାପ୍ତ ହେଲା ପରେ ତାକୁ ଆମେ ଟେକଅପ୍ କରିଛୁ। ଉଭୟ ମୁଖ୍ୟମନ୍ତ୍ରୀ ରାଜି ଅଛନ୍ତି, ତେଣୁ ଉଭୟ ରାଜ୍ୟର ସ୍ୱାର୍ଥ ରକ୍ଷା କଲା ଭଳିଆ ଉଭୟ ରାଜ୍ୟରେ ଚାଷୀମାନଙ୍କର ଜଳସେଚନ ପାଇଁ ପର୍ଯ୍ୟାପ୍ତ ପାଣି ପହଞ୍ଚିବାର ବ୍ୟବସ୍ଥା ଏବଂ ବନ୍ୟାକୁ ନିୟନ୍ତ୍ରଣ କରିବାରେ ମୋତେ ଲାଗୁଛି ନିଶ୍ଚିତ ଭାବରେ ବାଟ ଖୋଲିବ ଏବଂ ସମସ୍ୟାର ସମାଧାନ ହେବ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 2027-28 ବିପଣନ ଋତୁ ପାଇଁ ସମସ୍ତ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ ମିଳିଛି। ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ରବି ଫସଲର ସହାୟକ ମୂଲ୍ୟକୁ ବୃଦ୍ଧି କରିଛନ୍ତି। କୁସୁମ ପାଇଁ ସର୍ବାଧିକ ସହାୟକ ମୂଲ୍ୟ ଘୋଷଣା କରାଯାଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
2: रबी सीजन की एमएसपी बढ़ाने से टोटल 84,263 करोड़ रुपीस हमारे किसान भाइयों के मेहनत के इसमें जाएंगे। आप जानते हैं कि इसका एक प्रॉपर मैकेनिज्म है सीएसीपी, कमीशन फॉर एग्रीकल्चर कॉस्ट एंड प्राइसेस। सीएसीपी की रिकमेंडेशन आई और जो रबी सीजन के 6 बड़े क्रॉप्स हैं, व्हीट, बार्ले, ग्राम, लेंटिल, रेपसीड, मस्टर्ड और सनफ्लावर, इनके जो कमिटमेंट है कॉस्ट से मिनिमम 50% अधिक होना, उस कमिटमेंट को ध्यान में रखते हुए ये नए एमएसपी आज अप्रूव हुए हैं।
0: ସେହିପରି ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 413 ଟଙ୍କାକୁ ବୃଦ୍ଧି କରାଯାଇଛି। ମସୁର ଡାଲି, ଯଅ, ଚଣା ଏବଂ ଗହମ ପାଇଁ ଯଥାକ୍ରମେ କ୍ୱିଣ୍ଟାଲ ପିଛା 390 ଟଙ୍କା, 136 ଟଙ୍କା, 83 ଟଙ୍କା ଏବଂ 25 ଟଙ୍କା ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ସର୍ବଭାରତୀୟ ସ୍ତରରେ ଲାଗୁ ହୋଇଥିବା ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମ୍ରେ 1.5 ଗୁଣ ସର୍ବାଧିକ ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ 2018-19 କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିଲା। ତଦନୁଯାୟୀ 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବାଧିକ ମୂଲ୍ୟରେ ବୃଦ୍ଧି କରାଯାଇଛି। ଭୁବନେଶ୍ୱରଠାରେ ଓଡ଼ିଆ ପ୍ରେନ୍ୟୁଅର 3.0 ରାଜ୍ୟସ୍ତରୀୟ ହାକାଥନ୍ ଉଦ୍ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର 101 ବିଦ୍ୟାଳୟର 192 ଜଣ ଛାତ୍ରଛାତ୍ରୀ ନିଜର ଅଭିନବ ଚିନ୍ତାଧାରା ଓ ସମାଧାନ ଉପସ୍ଥାପନା କରିଛନ୍ତି। ନିଜ ଅଞ୍ଚଳର ସମସ୍ୟାକୁ ଚିହ୍ନଟ କରି ନୂତନ ଚିନ୍ତାଧାରା ଓ ପ୍ରଯୁକ୍ତିର ସହାୟତାରେ ସମାଧାନ ଖୋଜିବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ହାକାଥନ୍ ସହାୟକ ହେଉଛି। ଉଚ୍ଚ ମାଧ୍ୟମିକ ସ୍ତରରେ ସୃଜନଶୀଳତା, ନୂଆ କିଛି କରିବାର ଆଗ୍ରହ, ସମସ୍ୟା ସମାଧାନର ଦକ୍ଷତା ଓ ଉଦ୍ୟୋଗୀ ମନୋଭାବ ବିକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ବନଖଣ୍ଡ ଆନୁକୂଲ୍ୟରେ ଆଜି 72ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ ହାତୀ ସହବସ୍ଥାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଯୋଗଦେଇ ହାତୀ ସୁରକ୍ଷା ସହିତ ମଣିଷ ଓ ହାତୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିବିରରେ ହାତୀ ଆକ୍ରମଣ ସମୟରେ ନିୟନ୍ତ୍ରଣ କକ୍ଷକୁ ଖବର ଦେବା, ରାତିରେ ଟର୍ଚ୍ଚ ବ୍ୟବହାର କରିବା, ହାତୀଙ୍କୁ ନ ଘୋଡ଼ାଇବା ସହିତ ହାତୀ ଚଲା ରାସ୍ତାରେ ବିଦ୍ୟୁତ୍ ତାର ସଂଯୋଗ ନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା। ଜନସାଧାରଣଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ମାନବାଧିକାରର ପ୍ରଚାର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହର ଓଡ଼ିଶା ମାନବାଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୋଗର ଅଧ୍ୟକ୍ଷା ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାରୀ ଅଧ୍ୟକ୍ଷତା କରି 24 ମାମଲାର ସମାଧାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ ହୋଇଛି। ନବସୃଜନ ଓ ସୃଜନଶୀଳ ଚିନ୍ତାଧାରା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। 21ଟି ପ୍ରମୁଖ ବିଷୟରେ

0: ରାଜ୍ୟବ୍ୟାପୀ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ, ଆଇଟିଆଇ ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନେ ନିଜର ନବସୃଜନ ପ୍ରତିଭା ପ୍ରଦର୍ଶନ କରିପାରିବେ। ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ, କୁଶଳୀ ଓ ଅର୍ଦ୍ଧକୁଶଳୀ ଯୁବପିଢ଼ି, ନିଯୁକ୍ତ ଆଶାୟୀମାନେ ମଧ୍ୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକଲାଗି କରାଯାଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେଉଛି। ଏହି ଦେବନୀତି ପାଇଁ ଜୟମଙ୍ଗଳା ଆରତୀ ପରେ ସକାଳ 7ଟାରୁ ଅପରାହ୍ନ 11ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦେବଦର୍ଶନ ବନ୍ଦ ରହିଥିଲା। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆଜି ହିନ୍ଦୀ ପକ୍ଷର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରର ମୁଖ୍ୟ ଯଶୋଦା ନନ୍ଦନ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି। ହିନ୍ଦୀ କେବଳ ଗୋଟିଏ ଭାଷା ନୁହେଁ, ବରଂ ଲୋକଙ୍କ ଭାବନା ସହ ଜଡ଼ିତ ବୋଲି ସେ କହିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାନର ପୂର୍ବତନ ହିନ୍ଦୀ ଅଧିକାରୀ ସୁରେନ୍ଦ୍ରନାଥ ସାମଲ ହିନ୍ଦୀ ଭାଷା ସହ ମାତୃଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନବରଙ୍ଗପୁର ସହରସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ 148 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର 7ଟି ପରୀକ୍ଷା କେନ୍ଦ୍ରରେ 1357 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ସେବାପକ୍ଷ ଅଭିଯାନ ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କର ବିଭିନ୍ନ ପ୍ରଗତିମୂଳକ ଯୋଜନା ଉପରେ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ମ୍ୟାମାର ଉପକୂଳରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ଷାଜନିତ ବନ୍ୟା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପର୍ଯ୍ୟାୟକ୍ରମେ ସହାୟତା ପ୍ରଦାନ କରାଯାଉଛି। ଚୂଡ଼ାନ୍ତ ରିପୋର୍ଟ ହସ୍ତଗତ ହେବାର 24 ଘଣ୍ଟା ପୂର୍ବରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଚଳିତ ମୌସୁମୀ ଋତୁରେ ରାଜ୍ୟରେ 1484.3 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା 1150.2 mm ତୁଳନାରେ 29% ଅଧିକ। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ 1907 mm, ଗଜପତି ଜିଲ୍ଲାରେ ସର୍ବନିମ୍ନ 896.7 mm ବର୍ଷା ରେକର୍ଡ ହୋଇଥିବାର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମାଧାନ ବୈଠକ, ଯୋଗଦେବେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 2027-28 ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ, ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଓଡ଼ିଶା ସେବା ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଟିକେ ଶେଷ ହେଲା।
1: ଆଜିର ପ୍ରସଙ୍ଗ, ସମସ୍ତଙ୍କ ପାଇଁ ଶିକ୍ଷା, ବିକଶିତ ଭାରତ ଯାତ୍ରା।

0: ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସାକ୍ଷରତା ହେଉଛି ଜାତୀୟ ବିକାଶର ଭିତ୍ତିଭୂମି। ଶିକ୍ଷାଗତ କ୍ଷେତ୍ରରେ ଏହା ବିକାଶକୁ ସୂଚିତ କରିବା ସହ ସ୍ୱାକ୍ଷରଙ୍କ ପାଇଁ ସୁଯୋଗ ସୃଷ୍ଟି, ଅର୍ଥନୀତିରେ ଅଂଶଗ୍ରହଣ ଏବଂ ସମାଜରେ ଅର୍ଥପୂର୍ଣ୍ଣ ଭାବେ ଜୀବନଯାପନ କରିବାକୁ ବୁଝାଇଥାଏ। ମୌଳିକ ଅଧିକାର, ସମାନତା, ନ୍ୟାୟପୂର୍ଣ୍ଣ ପରିବେଶ, ସମାବେଶୀ ସମାଜ ଓ ଆଇନ ଶାସନ ପ୍ରତି ସମ୍ମାନ ପ୍ରଦର୍ଶନ ଦିଗରେ ସାକ୍ଷରତାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଛି। ଗତ 8 ଦଶନ୍ଧି ଧରି ଭାରତ ନିଜର ସାକ୍ଷରତା ହାରକୁ ଉନ୍ନତ କରିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଚାଲିଛି। 1947 ଦେଶର ସାମଗ୍ରିକ ସାକ୍ଷରତା ହାର ମାତ୍ର 14% ରହିଥିଲା। ସେଥିମଧ୍ୟରେ ମହିଳାଙ୍କ ସାକ୍ଷରତା 8%ରେ ସୀମିତ ରହିଥିଲା। ବିଭିନ୍ନ ସମୟରେ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ସଂସ୍କାର, ଦକ୍ଷ ଏବଂ ଭବିଷ୍ୟତମୁଖୀ ମାନବ ସମ୍ବଳ ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ଶିକ୍ଷା କ୍ଷେତ୍ରରେ ପ୍ରଗତିକୁ ଆକଳନ କଲେ ଜଣାପଡ଼େ 1951 ଦେଶରେ ସାକ୍ଷରତା ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଚାଲିଛି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟରେ ନାମଲେଖା, ନିରନ୍ତର ପାଠପଢ଼ା ଏବଂ ପ୍ରଗତିକୁ ପ୍ରାଥମିକତା ପ୍ରଦାନ କରାଯାଉଛି। 2014-15 ପରଠାରୁ ବିଦ୍ୟାଳୟରେ ନାମଲେଖା ହାର ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଚାଲିଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। 2025-26 ଶିକ୍ଷାବର୍ଷରେ 24,72,00,000 ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଏପରିକି ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ଆନୁପାତିକ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ବ୍ୟାପକ ସଂସ୍କାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରକୁ ସଫଳତା ସହ ସ୍ଥାନାନ୍ତରିତ ହୋଇଚାଲିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଏହାକୁ ପ୍ରତିପାଦନ କରୁଛି। 2014-15 ବିଦ୍ୟାଳୟରେ ନାମଲେଖା ପରିମାଣ 3,42,00,000 ଥିବାବେଳେ 2023-24 ଏହା 4,50,00,000 ବୃଦ୍ଧି ପାଇଥିଲା। ଏ କ୍ଷେତ୍ରରେ ମୋଟାମୋଟି ଅନୁପାତ 30%ରୁ ଅଧିକ ହୋଇଛି। ଉଚ୍ଚଶିକ୍ଷା ଫଳାଫଳ କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। 2014-15 ରହିଥିବା 88,28,000 ଏହା ବୃଦ୍ଧି ପାଇ 2023-24 1,09,00,000 ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ତଥା କନ୍ୟା ସନ୍ତାନଙ୍କ ଅଂଶଗ୍ରହଣକୁ ଏହି ବର୍ଦ୍ଧିତ ସଂଖ୍ୟା ପ୍ରତିପାଦନ କରୁଛି। 2035 ସୁଦ୍ଧା ଜାତୀୟ ଶିକ୍ଷାନୀତି 2020 ଆଧାରରେ ଆନୁପାତିକ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତି 50%କୁ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଭାରତର ସାକ୍ଷରତା ପ୍ରତି ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ମୌଳିକ ପାଠପଢ଼ାଠାରୁ ଆରମ୍ଭ କରି ପରିବର୍ତ୍ତିତ ସମୟ ସହ ତାଳ ଦେଇ ଅର୍ଥନୈତିକ କ୍ଷେତ୍ର ଓ ଦକ୍ଷତା ବିକାଶ ପରିସର ମଧ୍ୟ ବୃଦ୍ଧି ପାଇଚାଲିଛି। ତୃଣମୂଳ ସ୍ତରରେ ସମାବେଶୀ ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଜାତୀୟ ଶିକ୍ଷାନୀତି 2020 ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଜୀବନବ୍ୟାପୀ ଶିକ୍ଷାକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଉଲ୍ଲାସ ଓ ନିପୁନ ଭାରତ ଭଳି ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ନବଭାରତରେ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଅଭିଯାନ। 15 ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କଙ୍କୁ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ଉପରେ ଏଥିରେ ପ୍ରାଧାନ୍ୟ ଦିଆଯାଉଛି। ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ଆମର କର୍ତ୍ତବ୍ୟ। ଏହି ଦୃଷ୍ଟିକୋଣ ଆଧାରରେ ଦେଶବ୍ୟାପୀ ଉଲ୍ଲାସ ଅଭିଯାନ ତ୍ୱରାନ୍ୱିତ ହେଉଛି। ଏହି ଯୋଜନା ଅଧୀନରେ ଉଲ୍ଲାସ ଆପ୍ ମାଧ୍ୟମରେ 27 ଭାଷାରେ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରଦାନର ବ୍ୟବସ୍ଥା ହୋଇଛି। ଜିଲ୍ଲା ତଥା ବ୍ଲକ ସ୍ତରରେ ସର୍ବେକ୍ଷକଙ୍କ ମାଧ୍ୟମରେ ଶିକ୍ଷାର୍ଥୀ ଏବଂ ସ୍ୱେଚ୍ଛାସେବକଙ୍କୁ ଏହି ଯୋଜନା ଅଧୀନରେ ଚିହ୍ନଟ କରାଯାଉଛି। 2022-2027 ମଧ୍ୟରେ ଉଲ୍ଲାସ ଅଭିଯାନ ଅଧୀନରେ 5 କୋଟି ବିଦ୍ୟାର୍ଥୀଙ୍କୁ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସରକାର 1,37,90,00,000 ବ୍ୟୟ ଅଟକଳ କରିଛନ୍ତି। 2024 ଏପର୍ଯ୍ୟନ୍ତ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉଲ୍ଲାସ ଯୋଜନା ଅଧୀନରେ ନିଜକୁ ପୂର୍ଣ୍ଣ ସାକ୍ଷର ଘୋଷଣା କରିଛନ୍ତି। 2021 ଜୁଲାଇ ମାସରୁ ଦେଶବ୍ୟାପୀ ପ୍ରାରମ୍ଭିକ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନିପୁଣ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ପ୍ରତ୍ୟେକ ଶିଶୁଙ୍କୁ ଦ୍ୱିତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଦକ୍ଷତା ହାସଲ କରିବାରେ ଏହା ସହାୟକ ହେଉଛି। 3-8 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଶିକ୍ଷାଦାନ ପାଇଁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଉଛି। ସାକ୍ଷର, ଦକ୍ଷ ଏବଂ ସଶକ୍ତ ଜନସଂଖ୍ୟା ଅଧିକ ସମାବେଶୀ, ଉତ୍ପାଦକକ୍ଷମ ଏବଂ ସ୍ଥାୟୀ ବିକଶିତ ଭାରତ ଗଠନ ଦିଗରେ
1: ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ଥିଲେ ସତ୍ୟରଞ୍ଜନ ମହାପାତ୍ର, ଆକାଶବାଣୀ କଟକ।
2: ନମସ୍କାର। ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ

0: ସତ୍ୟରଞ୍ଜନ ମହାପାତ୍ର। ଆସନ୍ତାକାଲି ଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ୟୁପିଏସ୍ସିର ଶତାବ୍ଦୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଜାବର ଜଳନ୍ଧରଠାରେ ନିଶାମୁକ୍ତ ପଞ୍ଜାବ ଯାତ୍ରାର ସମାପନ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଏହି ଅଭିଯାନରେ ପଞ୍ଜାବବାସୀଙ୍କ ଦୃଢ଼ ସହଯୋଗକୁ କଲେ ପ୍ରଶଂସା। 2027-28 ବିପଣନ ଋତୁ ପାଇଁ ସମସ୍ତ ଜରୁରୀ ରବି ଫସଲ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ସ୍ୱଚ୍ଛ ସଂଶୋଧିତ ତଥା ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ରର ମୂଳଦୁଆ, କହିଲେ ବରିଷ୍ଠ ବିଜେପି ନେତା ତଥା କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଖୁବ୍ ଶୀଘ୍ର ଦେବ୍ରିଗଡ଼ରେ ଆରମ୍ଭ ହେବ ନେଚର କ୍ୟାମ୍ପ, କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ରାଜ୍ୟ ସରକାରଙ୍କ ବରିଷ୍ଠ
1: କେନ୍ଦ୍ରରୁ କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। 2027-28 ରବି ଫସଲ ଲାଗି ସବୁ ଧାରିଜ ଫସଲର ଏମ୍ଏସ୍ପି ବୃଦ୍ଧିକେ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ସରକାରୀ ସେବା ଲୋକଙ୍କ ପାଖେ ସହଜେ ପହଞ୍ଚାବାର ଲକ୍ଷ୍ୟଟି। ଆଇବାକାଲିନୁ ରାଇଜେ ମୂଲ ହେବା ସେବା ସେତୁ ଅଭିଯାନ। ଶ୍ରଦ୍ଧାଳୁମାନଙ୍କ ଲାଗି ଆଶ୍ରାନୁ ଖୋଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଉ ସମ୍ବଲପୁର ଦେବଗଡ଼ ଚାଲିଥିବା ରାଜପଥମାନଙ୍କ ନିର୍ମାଣ କାମର ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆର୍ଥିକ ବ୍ୟାପାର ବାବଦ କ୍ୟାବିନେଟ୍ କମିଟି ସିସିଇଏ ବୈଠକ ହୋଇଯାଇଛି। ବୈଠକଟି 2027-28 ରବି ଋତୁ ଲାଗି ସବୁ ଧାରିଜ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକେ ମଞ୍ଜୁରୀ ମିଳିଛି। ରବି ଫସଲର ମୂଲ୍ୟ ନୀତି ଲାଗି 90,962 କୋଟି ଟଙ୍କା ଅନୁମୋଦନ କରାଯାଇଛି। ଇ ବଛର ଗହମଥି 25 ଟଙ୍କା, ଜଥି 136 ଟଙ୍କା, ଚନାଥି 83 ଟଙ୍କା, ମୁସୁରୀ ଦାଲଥି 390 ଟଙ୍କା, ସୁର୍ଷୋଥି 414 ଟଙ୍କା, କୁସୁମଥି 675 ଟଙ୍କା ଏମ୍ଏସ୍ପି ବଢ଼ାବାରକେ ଅନୁମୋଦନ କରାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକେ ସୂଚନା ଦେଇଛନ୍। ବୈଠକଟି ଗ୍ରୀନ୍ ଏନର୍ଜି କରିଡରର 3 ନମ୍ଘର ଖେପ୍କେ ଭିଲ୍ ମଞ୍ଜୁରୀ ମିଳିଛି। ଏହି କରିଡର ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସହିତ ଆନ୍ତଃ ରାଜ୍ୟ ବିଦ୍ୟୁତ୍ ପରିବହନ ବ୍ୟବସ୍ଥାର ବିକାଶକେ ଆହୁରି ବରକସ କରିବା। ଇତାର ଜରିଏ 2035 ତକ 900 ଗିଗାୱାଟ୍ ଅଣଜୀବାଶ୍ମ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରାଯାଇପାରବା। କେନ୍ଦ୍ର ଲୋକସେବା ଆୟୋଗ ୟୁପିଏସ୍ସିର ଶତାବ୍ଦୀ ସମାରୋହର ଉଦ୍ଯାପନୀ ଉତ୍ସବ ଆଇବାକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ର ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉଦ୍ବୋଧନ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ଥାପନା ଦିବସ ସ୍ମାରକୀ ମୁଦ୍ରା ଓ ଡାକଟିକଟ ଉନ୍କୋଚନ କରିବେ। ଇନ ଜନେ ଦିଆଯାଇପାରେ ୟୁପିଏସ୍ସିର ଶତାବ୍ଦୀ ସମାରୋହ ଗଲାବଛର ଅକ୍ଟୋବର ମାସେ ମୂଲ ହୋଇଥିଲା। ସରକାରୀ ସେବା ଓ ଜନକଲ୍ୟାଣକାରୀ ଯୋଜନାର ସୁବିଧାକେ ଯୋଗ୍ୟ ହିତାଧିକାରୀମାନଙ୍କ ପାଖେ ସହଜ ସରଳ ଓ ଜଲ୍ଦି ପହଞ୍ଚାବା ଲକ୍ଷ୍ୟଟି ଆଇବାକାଲିନୁ 10 ତାରିଖ ତକ ସାରା ରାଜ୍ୟ ସେବା ସେତୁ ଅଭିଯାନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗଲା 17 ତାରିଖନୁ ଆଇବା ମାସର 17 ତାରିଖ ତକ ଚାଲୁଥିବା ସେବା ସଂକଳ୍ପ ଅଭିଯାନର ଇଟା ଗୋଟିଏ ଅଂଶ ଆଏ। ନୂଆ ସୃଜନ ଆଉ ସୃଜନଶୀଳତାକେ ତହଙ୍କାବାର ଲାଗି ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ଆଇଷ୍ଠାନୁ ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ ଅଭିଯାନ ମୂଲ ହୋଇଛି। ଭୁବନେଶ୍ୱର ଓ ହବ୍ ପରିସରର କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମଟି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଛନ୍। ଅଭିଯାନଟି ସାରା ରାଜ୍ୟ 21ଟା ମୁଖ୍ୟ ବିଭାଗଟି ଭିନ୍ ଭିନ୍ ରକମର ସୃଜନଶୀଳ ପ୍ରତିଯୋଗିତା କରାଯାଇଛି। ଏଥି 1 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଷ୍ଟାର୍ଟଅପ୍ ଉଦ୍ୟୋଗୀ କୁଶଳୀ ଜୁଆନ ପିଲା ଟୁକେଲମାନେ ଭାଗ ନେବେ। ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଆଉ ଦେବଗଡ଼ ଜିଲ୍ଲାର ରେଲ୍ ଭିତ୍ତିଭୂମିକେ ବରକସ କରିବା ସହିତ ନୂଆ ରେଲ୍ ଲାଇନ୍ ତିଆର ଆଉ ପରିବହନ ବ୍ୟବସ୍ଥାର ବିକାଶ ଲାଗି ଭୁବନେଶ୍ୱରର ରେଲ୍ ଯୋଗାଯୋଗ ବିକାଶ ବାବଦ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅନୁଗୁଳ, ପାଲଲହଡ଼ା, ଛେଣ୍ଡିପଦା ଆଉ ପରଜଙ୍ଗର ବିଧାୟକମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂରା ହୋଇଛି। ଜନସେବାନୁ ଦେଶସେବା ମନ୍ତ୍ର

0: ଆଧାରେ ଜୟଯାତ୍ରା ଆଉ ଏହାଦେ ତକ ଚାଲିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକେ ଇଟା ଦର୍ଶାଉଛି। ସେବା ଓ ସୁଶାସନର ଇ ଦୂରଦୃଷ୍ଟିତି ପରିଚାଳିତ ହୋଇକରି ସରକାର 2047 ମସିହା ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରବା ଲାଗି ସବୁବେଳେ କାମ କରି ଆସୁଛନ୍। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ଦିଗେ ଇ ସମର୍ପଣ ଜୀବନକେ ବଦଳଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ କଡ଼େଥି ଆସୁନ ସୁନମା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ବାବଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି 2020 ମସିହାଥି ମୂଲ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଆଜି ଦେଶର ଲାଖ ଲାଖ ଉଠା ଦୋକାନୀଙ୍କ ଆର୍ଥିକ ସ୍ଥିତିକେ ମଜବୁତ କରିପାରିଛି। ଏ ବଛର ଅଗଷ୍ଟ ମାସ ତକ ଦେଶର 78 ଲକ୍ଷ ଉଠା ଦୋକାନୀଙ୍କୁ 19,171 କୋଟି ଟଙ୍କା ଋଣ ଦିଆଯାଇଛି। ଋଣ ପାଇଥିବା 95% ଦୋକାନୀ ପହିଲା କରି ଋଣ ନେଇକରି ବେପାର ବଢ଼ାବାର ସହିତ ଅଲଗାମାନଙ୍କୁ ରୋଜଗାର ଭିଲ୍ ଦେଇପାରିଛନ୍। 2023-2025 ଭିତରେ ଏହି ହିତାଧିକାରୀମାନଙ୍କ ବାର୍ଷିକ ବେପାର 20% ବଢ଼ିଛି ବୋଲି ଗୋଟିଏ ରିପୋର୍ଟନୁ ଜଣାପଡ଼ିଛି। ଜୀବନ କେଭେ ଋଣ ନାଇଁ କରିଥିବା କି ଅନ୍ଲାଇନ୍ କାରବାର ନାଇଁ କରିଥିବା ଉଠା ଦୋକାନୀମାନେ ଆଜି ଡିଜିଟାଲ୍ କାରବାର କରିକରି ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆର ଝନେଲେଖା ସାରଥି ସାଜିଛନ୍।
1: ପିଏମ୍ ସ୍ୱନିଧି ଯୋଜନା କା ଯୋ ପ୍ରଭାବ ହୁଆ ହୈ ଓ ଦିଖାତା ହୈ କି ଜବ ଗରିବ କୋ ସମ୍ବଲ ମିଲତା ହୈ ତୋ ଓ କୁଛ ବି କର ସକତା ହୈ। ପିଏମ୍ ସ୍ୱନିଧି ଯୋଜନା ମେ ଏକ ବାତ ମହତ୍ୱପୂର୍ଣ୍ଣ ବାତ ସାମନେ ଆଈ कि स्वनिधि की सहायता प्राप्त करने वाले साथियों को वार्षिक कमाई में औसतन 23,000 रूपये की अतिरिक्त वृद्धि हुई है।
0: ଇ ଉଠା ଦୋକାନୀମାନେ 875 କୋଟିରୁ ଅଧିକା ଟଙ୍କା ଡିଜିଟାଲ୍ କାରବାର କରିଛନ୍। ଇଥି ସେମାନେ 412 କୋଟି ଟଙ୍କାର କ୍ୟାସ୍ବ୍ୟାକ୍ ବିଲ୍ ପାଇଛନ୍। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆଜି ଦେଶର ଉଠା ଦୋକାନୀମାନଙ୍କୁ ଗୋଟିଏ ପରିଚୟ ଦେବା ସହିତ ଆତ୍ମନିର୍ଭର କରିକି ଡିଜିଟାଲ୍ ଦୁନିଆ ସାଙ୍ଗେ ଯୋଡ଼ି ପାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇଆଇଟି ଭୁବନେଶ୍ୱର ପରିସନ୍ନ ରାଜ୍ୟସ୍ତରୀୟ ହାକାଥନ୍ ଓଡ଼ିଆ ପ୍ରେନିୟର 3 ନମ୍ବର ଖେପ୍ ଉଦ୍ଘାଟିତ ହୋଇଯାଇଛି। ଏଥି ରାଜ୍ୟର 101 ବିଦ୍ୟାଳୟର 192 ଛାତ୍ରଛାତ୍ରୀ ନିଜର ନୂଆ ଚିନ୍ତାଧାରା ଆଉ ସମାଧାନ ଉପସ୍ଥାପନ କରିଛନ୍। ଛାତ୍ରଛାତ୍ରୀମାନେ ନିଜର ଇଲାକାର ସମସ୍ୟାକେ ଠାପ୍ କରିକି ନୂଆ ଚିନ୍ତାଧାରା ଆଉ ପ୍ରଯୁକ୍ତିର ସହଯୋଗଥି ତାର ସମାଧାନର ବାଟ ଖୋଜବାରଟା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଶ୍ରଦ୍ଧାଳୁମାନଙ୍କର ସବୁଦିନିଆ ଦର୍ଶନ ଲାଗି ଆସ୍ଥାନ ମହାପ୍ରଭୁମାନଙ୍କର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯାଇଛି। ଆଜି ସକାଳର 7:30 ବଜେ ମନ୍ଦିରର କବାଟ ଖୋଲାଯାଇଥିଲା। ଫି ଦିନ ସକାଳର 6 ବଜେରୁ ବେଲବୁଡ଼ାର 5 ବଜେ ତକ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ। ପହିଲା 3 ଦିନ ଶ୍ରଦ୍ଧାଳୁମାନେ ମାହାଲିଆ ଦର୍ଶନ କରିପାରିବେ। ତା ଋତୁରୁ 10 ଟଙ୍କା ଲେଖା ଟିକେଟ୍ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ସେଆଡ଼େ ଆଶ୍ୱିନ ମାସର ଅନ୍ଧାର ପକର ଚତୁର୍ଥୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯାଉଛି। 2 ନମ୍ବର ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ତରୁ ବେଲବୁଡ଼ାର 6 ବଜେରୁ ରାତିର 10 ବଜେ ତକ ଏ ନୀତି ଚାଲିଛି। ଏଟା ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ପାଖାପାଖି 4 ଘଣ୍ଟା ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2026 ପରୀକ୍ଷା ଧାରି ସୂଚୀ ଅନୁସାରେ ଆୟୋଜ ହୋଇଯାଇଛି। ରାଜ୍ୟର 261 କେନ୍ଦ୍ର ନ ପାଖାପାଖି 59,000 ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି। ସକାଳ 9:30-11 ବଜେ ତକ ପରୀକ୍ଷା ହୋଇଥିଲା। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଆଜି ପୂର୍ତ୍ତ ବିଭାଗର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ସମ୍ବଲପୁର ଅନୁଗୁଳ ଢେଙ୍କାନାଳ ଦେବଗଡ଼ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ଆଉ ରାଜ୍ୟ ସଡ଼କ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରାଯାଇଛି। ଏ ଅବସରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଧାୟକମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସାଲିହାଠାରେ ସାଲିହାଗଡ଼ ଶହୀଦ ସ୍ମୃତି ପରିଷଦ ଆଉ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱାଧୀନତା ସଂଗ୍ରାମ ସ୍କୃତି ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଲିହାଗଡ଼ ବିକାଶ ଆଉ ସ୍କୃତି ରକ୍ଷା କରାଯିବାର ଜରୁରୀ ଆୟ ବୋଲି କହିଛନ୍ତି। ଏ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇକି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସନ୍ନ ଆଜି ସୌର ଶକ୍ତି ସଚେତନତା ରଥର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରଥର ଶୁଭାରମ୍ଭ କରିଛନ୍। ଏଛନି ଜିଲ୍ଲାର ପାଖାପାଖି 11,000 ଘରକେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଟି ସାମିଲ କରାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପରିସନ୍ନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ହୋଇଯାଇଛି। ଏହି ଅବସରରେ ଭିନ୍ନକ୍ଷମମାନଙ୍କୁ ସରକାରୀ ସୁବିଧା ଦରକାରୀ ପ୍ରମାଣପତ୍ର ସହାୟକ ଦରବ ଆଉ ଭିନ୍ ଭିନ୍ ସାମାଜିକ ସୁରକ୍ଷା ସେବା ଯୋଗାଇ ଦିଆଯାଇଛି। ଶିବିରଟି 168 ଜଣ ପଞ୍ଜୀକରଣ କରିଥିଲେ। ଶିବିରଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ପ୍ରମୁଖ ଉପସ୍ଥିତ ଥିଲେ। ସେବା ସଂକଳ୍ପ ଅଭିଯାନ ଅବସରରେ କଳାହାଣ୍ଡି ଜିଲ୍ଲାର 2,377 ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନକା ଉତ୍ସବ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମାନଙ୍କେ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମ ସହିତ ପୁଷ୍ଟିଭିତ୍ତିକ ଆଉ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମମାନ ହୋଇଯାଇଛି। ମହିଳା ଆଉ ଛୁଆମାନଙ୍କ ଲାଗି ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣ

ଯୋଜନା ବାବଦେ ସଚେତନ କରାଯାଇଛି। ଭାବ ଦିଆନିଆତି ଭାଷା ବ୍ୟବହାର ଆଉ ଗୋଟେ ଭାଷାନୁ ଆଉ ଗୋଟେ ଭାଷାକେ ଅନୁବାଦର ବ୍ୟବହାରକେ ଅନୁଭବ କରିକି ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବସର ବିଷୟବସ୍ତୁ ରହିଛି ଭାଷାଗତ ବିବିଧତା ଆଉ ଭାଷା ଅଧିକାର। ଇତର ଶୀର୍ଷକ ହେଉଛି ବୁଝବାର ଶକ୍ତି। 1953 ମସିହାନୁ ଅନ୍ତର୍ଜାତୀୟ ଅନୁବାଦକ ସଂଘ ତରଫ ଏ ଦିବସ ପାଳନ କରାଯାଉଛି। ସୁବର୍ଣ୍ଣପୁର ଗାନ୍ଧୀ ପଡ଼ିଆନ ଚାଲିଥିବା 65 ନମ୍ବର ସାହାଣି କପ୍ ଫୁଟବଲ ଲିଗ୍ର 7 ନମ୍ବର ଦିନେ ଆଜି ବରଗଡ଼ ଆଉ ବୌଦ୍ଧ ଭିତରେ ଖେଲ ହୋଇଥିଲା। ବରଗଡ଼ ଦଲ 6-0 ଗୋଲ ଦେଇକରି ବୌଦ୍ଧ ଦଲକେ ହରେଇଛେ। 2 ନମ୍ବର ମ୍ୟାଚ୍ରେ ସୁବର୍ଣ୍ଣପୁର ଦଲ 1-0 ଗୋଲ ଥି ଯାଜପୁର ଦଲକେ ହରେଇଛେ। ପାଣିପାଗ ବଙ୍ଗୋପସାଗର ଉପରେ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ଥି ବଦଳିଛି। ତାର ପ୍ରଭାବଥି ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ସହିତ 9 ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଜାରି କରାଯାଇଛି। ସେଡ଼ା ହୀରାକୁ ଜଳଭଣ୍ଡାର ଜଳସ୍ତର ଆଜି ସଂଜ 6 ତକ 628.83 ଫୁଟ ରହିଥିଲା। ଏହାଦେ 17 ଗେଟ୍ ପାୱାର ଚ୍ୟାନେଲ ଆର୍ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡ ଜଳଭଣ୍ଡାରୁ 314,452 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟଥି 357 ଘନଫୁଟ ପାଇଁ ଜଳଭଣ୍ଡାର ଭିତରକେ ଆସୁଛି। ଶେଷ ମୁଖିଆ ଖବର ଫେରଘାଏ 2027-28 ରବି ଫସଲ ଲାଗି ସବୁ ଧାରିଜ ଫସଲର ଏମ୍ଏସ୍ପି ବୃଦ୍ଧିକେ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ସରକାରୀ ସେବା ଲୋକଙ୍କ ପାଖେ ସହଜେ ପହଞ୍ଚାବାର ଲକ୍ଷ୍ୟ ଆଇବା କାଲିନୁ ରାଇଜେ ମୂଲ ହେବା ସେବା ସେତୁ ଅଭିଯାନ। ଶ୍ରଦ୍ଧାଳୁମାନଙ୍କ ଲାଗି ଆଶ୍ରମ ଖୋଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଉ ସମ୍ବଲପୁର ଦେବଗଡ଼ ଚାଲିଥିବା ରାଜପଥମାନଙ୍କ ନିର୍ମାଣ କାମର ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: କିଛି କ୍ଷଣ ପରେ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ 2027-28 ବିପଣନ ଋତୁ ପାଇଁ ରବି ଫସଲର ଏମ୍ଏସ୍ପି ବୃଦ୍ଧିକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ। ପେଟ୍ରୋଲିୟମ୍ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ିଲେ କେନ୍ଦ୍ର ସରକାର। ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ କବଳରୁ ରକ୍ଷା କରିବାକୁ ସରକାର ସଂକଳ୍ପବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତା ଶୁକ୍ରବାର ପ୍ରସ୍ତାବିତ ନୋ ୟୁପିଆଇ ଡେ ଡାକରାକୁ ପ୍ରତ୍ୟାହାର କରିବାକୁ ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ଓ ମୋବାଇଲ୍ ଖୁଚ

0: ବିକ୍ରେତା ସଂଘର ନିଷ୍ପତ୍ତି ଏବଂ ଗୌହାଟୀ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ୱେଷ୍ଟଇଣ୍ଡିଜ୍। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି 2027-28 ବିପଣନ ଋତୁ ପାଇଁ ସମସ୍ତ ଅନୁମୋଦିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ସୂର୍ଯ୍ୟମୁଖୀର ଏମ୍ଏସ୍ପି କ୍ୱିଣ୍ଟାଲ ପ୍ରତି ସର୍ବାଧିକ 675 ଟଙ୍କା ବୃଦ୍ଧି କରାଯାଇଛି। ସୋରିଷ ପାଇଁ କ୍ୱିଣ୍ଟାଲ ପିଛା 413 ଟଙ୍କା, ମସୁର ପାଇଁ 390 ଟଙ୍କା, ଜଅ ପାଇଁ 136 ଟଙ୍କା, ଚଣା 83 ଟଙ୍କା ଏବଂ ଗହମର ଏମ୍ଏସ୍ପି ମୂଲ୍ୟରେ କ୍ୱିଣ୍ଟାଲ ପିଛା 25 ଟଙ୍କା ବୃଦ୍ଧି କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ରବି ସିଜନ କି ଏମ୍ଏସ୍ପି ବଢ଼ାନେ ସେ ଟୋଟାଲ 84,263 କରୋଡ ରୁପିଜ ହମାରେ କିସାନ ଭାଇଓ କେ ମେହନତ କେ ଇସମେ ଯାଇଙ୍ଗେ। ଆପ ଜାନତେ ହୈ କି ଇସକା ଏକ ପ୍ରପର ମେକାନିଜମ ହୈ ସିଏସିପି କମିଶନ ଫର ଏଗ୍ରିକଲଚର କଷ୍ଟ ଆଣ୍ଡ ପ୍ରାଇସେସ। ସିଏସିପି କି ରେକମେଣ୍ଡେସନ ଆଈ ଔର ଯୋ ରବି ସିଜନ କେ 6 ବଡେ କ୍ରପ୍ସ ହୈ ହ୍ୱିଟ ବାର୍ଲେ ଗ୍ରାମ ଲେଣ୍ଟିଲ ରେପ୍ସିଡ୍ ମଷ୍ଟର୍ଡ ଔର ସଫ୍ଲାୱର ଇନକେ ଯୋ କମିଟମେଣ୍ଟ ହୈ କଷ୍ଟ ସେ ମିନିମମ 50% ଅଧିକ ହୋନା ଉସ କମିଟମେଣ୍ଟ କୁ ଧ୍ୟାନ ମେ ରଖତେ ହୁଏ ୟେ ନୟେ ଏମ୍ଏସ୍ପି ଆଜ ଆପ୍ରୁଭ ହୁଏ।
0: ଏତଦ୍ ବ୍ୟତୀତ କ୍ୟାବିନେଟ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆଇଟିଏମ୍ଏସ୍ ପ୍ରକଳ୍ପ କାର୍ଯ୍ୟକାରୀ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପରେ 42 ଚିହ୍ନିତ ଟ୍ରାଫିକ୍ କରିଡର ଅନ୍ତର୍ଭୁକ୍ତ ହେବ ଏବଂ 24 ମାସ ମଧ୍ୟରେ 3 ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର କ୍ୟାବିନେଟ୍ ସବୁଜ ଶକ୍ତି କରିଡର ଜିଇସି ତୃତୀୟ ପର୍ଯ୍ୟାୟ ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ଭାରତର ଆନ୍ତଃ ରାଜ୍ୟ ପରିବହନ ବ୍ୟବସ୍ଥାକୁ ମଜବୁତ କରିବ, ଯାହାଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 135 ଗିଗାୱାଟ ପର୍ଯ୍ୟନ୍ତ ନବୀକରଣୀୟ ଶକ୍ତିର ଉପଯୋଗ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲିୟମ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଏବଂ ପରାମର୍ଶ ଲୋଡ଼ିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି, ସମସ୍ତ ଅଂଶୀଦାର ଏବଂ ଜନସାଧାରଣଙ୍କୁ ଡ୍ରାଫ୍ଟ ବିଲ୍ ଉପରେ ସେମାନଙ୍କର ମତାମତ ଏବଂ ପରାମର୍ଶ ସରକାରୀ ୱେବ୍ସାଇଟ୍ ମାଧ୍ୟମରେ କିମ୍ବା ମେଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ, ଭାରତୀୟ ତଟରକ୍ଷୀ ବାହିନୀ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ମିଳିତ ଅଭିଯାନ ସମୟରେ ଏକ ଇରାନୀ ଡଙ୍ଗାରୁ 5 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯାନ ସମୟରେ ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଥିବା ସେହି ଡଙ୍ଗାରୁ 526 କିଲୋଗ୍ରାମ ମେଥାମେଣ୍ଟାମାଇନ୍ ଏବଂ ହେରୋଇନ୍ ଜବତ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ମୋଦି ସରକାର ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କବଳରୁ ରକ୍ଷା କରିବାକୁ ସଂକଳ୍ପବଦ୍ଧ। 16 ଧରି ଚାଲିଥିବା ଅଭିଯାନରେ ଏକ ଇରାନୀ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ସଂଘ ଏବଂ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘ ଆସନ୍ତା ଶୁକ୍ରବାର ଦିନ ନୋ ୟୁପିଆଇ ଡେ ପାଇଁ ସେମାନଙ୍କର ପ୍ରସ୍ତାବିତ ଡାକରା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ସାଂସଦ ତଥା ସର୍ବଭାରତୀୟ ବାଣିଜ୍ୟିକ ମହାସଂଘ ମହାସଚିବ ପ୍ରବୀଣ ଖାଣ୍ଡେଲୱାଲଙ୍କ ନେତୃତ୍ୱରେ ପ୍ରାୟ 20 ଜଣ ବରିଷ୍ଠ ବାଣିଜ୍ୟିକ ନେତାଙ୍କ ପ୍ରତିନିଧି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାର ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀମତୀ ସୀତାରମଣ ଅଂଶୀଦାରମାନଙ୍କୁ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗ ଡାଏଡ୍ର 279 ବାର୍ଷିକ ଦିବସରେ ଯୋଗଦେବେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଡାଏଡ୍ର ବିଭିନ୍ନ ସୂଚନା ପ୍ରଯୁକ୍ତି ପଦକ୍ଷେପ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ବିଭାଗର ସକ୍ଷମ ପ୍ଲାଟଫର୍ମ ସହିତ ଭାରତୀୟ ସେନା ଆର୍ଥିକ ସୂଚନା ପ୍ରଣାଳୀର ସମନ୍ୱୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ପୁନଃ ନିର୍ମିତ ଜାତୀୟ ସଂକଳନ ପ୍ରଣାଳୀ ଏବଂ ଟ୍ରେଜେରୀ ସିଙ୍ଗିଲ୍ ଆକାଉଣ୍ଟ ପେମେଣ୍ଟ ପ୍ରଚଳନ ପାଇଁ ଆବଶ୍ୟକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଲସ୍କରେ ଏ ତୋଇବାର ବରିଷ୍ଠ କମାଣ୍ଡର ମୁସା ଓରଫ ଆସିଫ୍ ଫୌଜିକୁ ଏନ୍କାଉଣ୍ଟରରେ ମାରି ଦିଆଯିବା ପରେ ଜାମ୍ମୁ ଏବଂ କାଶ୍ମୀରରେ ସେହି ଆତଙ୍କବାଦୀ ସଂଗଠନର ନେଟୱାର୍କ ପାଇଁ ଏକ ବଡ଼ ଆଘାତ ଲାଗିଛି। ମନ୍ତ୍ରଣାଳୟ କହିଛି, ମୁସାର ନିଷ୍କ୍ରିୟ ହେବା ସହିତ 2022 ଜାମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟ କରୁଥିବା ସମସ୍ତ 4 ବରିଷ୍ଠ କମାଣ୍ଡରଙ୍କୁ ନିପାତ କରାଯାଇଛି। ଗୋଷ୍ଠୀର ଅନ୍ୟ 3 ସଦସ୍ୟଙ୍କୁ ପୃଥକ ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ମାରି ଦିଆଯାଇଥିଲା। 2024 ଜୁନେଦ ଭଟ୍ଟ, 2025 ସୁଲେମାନ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୟାସିରକୁ ଏନ୍କାଉଣ୍ଟର କରାଯାଇଥିଲା। ଗତ କିଛି ବର୍ଷ ଧରି ଜାମ୍ମୁ ଏବଂ କାଶ୍ମୀର ପୁଲିସ, ଭାରତୀୟ ସେନା ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସମେତ ସମସ୍ତ ସୁରକ୍ଷା ଏଜେନ୍ସିର

0: ସମନ୍ୱୟରେ ଆତଙ୍କବାଦୀ ବିରୋଧୀ ଅଭିଯାନ ପରିଚାଳିତ ହେଉଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଆତ୍ମନିର୍ଭରଶୀଳ ଭାରତ ଏକ ପଦକ୍ଷେପ ଯାହା ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଏବଂ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ 2020 ଏହି ପ୍ରୟାସ ଆରମ୍ଭ କରିଥିଲେ। ଉତ୍ପାଦନ ସଂଯୋଜିତ ପ୍ରୋତ୍ସାହନ, କୃଷି ଭିତ୍ତିଭୂମି ପାଣ୍ଠି, ମେକ୍ ଇନ୍ ଇଣ୍ଡିଆ ଏବଂ ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ ସମର୍ଥନ ଭଳି ପଦକ୍ଷେପ ଭାରତର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। 79ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭରଶୀଳତାକୁ ଏକ ବିକଶିତ ଭାରତର ମୂଳଦୁଆ ଭାବେ ଘୋଷଣା କରିଛନ୍ତି। 18 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ତୁରନ୍ତ ଯୋଜନା ନାହିଁ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ପ୍ରକାଶିତ ଏ ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରାଯାଇଛି। ମନ୍ତ୍ରଣାଳୟ ସେହି ରିପୋର୍ଟକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ସୋମାଲିଆରେ ଫୁଣ୍ଟଲ୍ୟାଣ୍ଡ ସାମୁଦ୍ରିକ ପୋଲିସ ଦ୍ୱାରା କରାଯାଇଥିବା ଏକ ଜଳଦସ୍ୟୁ ବିରୋଧୀ ଅଭିଯାନ ସମୟରେ ଜଳଦସ୍ୟୁଙ୍କ ହାତରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କର ଦୁଃଖଦ ମୃତ୍ୟୁ ପାଇଁ ଭାରତ ଦୁଃଖ ପ୍ରକାଶ କରିଛି। କେନିଆରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଏମ୍ଟି ହନର୍ ଜାହାଜରେ ନିୟୋଜିତ ଥିବା ସେହି ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାର ସହିତ ଆୟୋଗ ଯୋଗାଯୋଗରେ ଅଛନ୍ତି ଏବଂ ତାଙ୍କ ପାର୍ଥିବ ଶରୀରକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ରନ୍ର ବିଜୟ ଲକ୍ଷ୍ୟ ରହିଛି। ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ 50 ଓଭର୍ରେ ୱେଷ୍ଟଇଣ୍ଡିଜ୍ 7 ୱିକେଟ୍ ହରାଇ 405 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜନ୍ କ୍ୟାମ୍ବେଲ୍, ସାଇ ହୋପ୍ ଏବଂ ଆମିର ଜାଙ୍ଗୁ ଶତକୀୟ ପାଳି ଖେଳିଥିଲେ। 406 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 10 ଓଭର୍ ଶେଷରେ କୌଣସି ୱିକେଟ୍ ନ ହରାଇ 92 ରନ୍ ସଂଗ୍ରହ କରିଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ଭାରତକୁ 4ଟି ସ୍ୱର୍ଣ୍ଣ ସହ ବଡ଼ ସଫଳତା ମିଳିଛି। କମ୍ପାଉଣ୍ଡ ତୀରନ୍ଦାଜିରେ ଭାରତ ସ୍ୱର୍ଣ୍ଣପଦକରେ ହ୍ୟାଟ୍ରିକ୍ ପୂରଣ କରିଛି। ବନ୍ଧୁକ ଚାଳନାରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବକ୍ସର୍ମାନେ ପଦକ ତାଲିକାରେ ଆଉ 3ଟି କାଂସ୍ୟ ପଦକ ଯୋଡ଼ିଛନ୍ତି। କୁସ୍ତି ଯୋଦ୍ଧା ସୁନୀଲ କୁମାର ପୁରୁଷ 87 କିଲୋଗ୍ରାମ ଗ୍ରୀକୋ ରୋମାନ୍ ଇଭେଣ୍ଟରେ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଇତିମଧ୍ୟରେ ଭାରତର ପୁରୁଷ ଏବଂ ମହିଳା ସ୍କ୍ୱାସ୍ ଦଳ ସେମିଫାଇନାଲରେ ପ୍ରବେଶ କରିବା ସହ ଆଉ 2ଟି ପଦକ ନିଶ୍ଚିତ କରିଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ଏବଂ ଗତଥରର ଚାମ୍ପିୟନ୍ ପୁରୁଷ ଦଳ କୁଏତକୁ 2-0 ପରାସ୍ତ କରିଥିଲା। ମହିଳା ଦଳ ମଧ୍ୟ ସମାନ ବ୍ୟବଧାନରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। 2027-28 ବିପଣନ ଋତୁ ପାଇଁ ରବି ଫସଲର ଏମ୍ଏସ୍ପି ବୃଦ୍ଧିକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ, ପେଟ୍ରୋଲିୟମ୍ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ିଲେ କେନ୍ଦ୍ର ସରକାର, ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ କବଳରୁ ରକ୍ଷା କରିବାକୁ ସରକାର ସଂକଳ୍ପବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତା ଶୁକ୍ରବାର ପ୍ରସ୍ତାବିତ ନୋ ୟୁପିଆଇ ଡେ ଡାକରାକୁ ପ୍ରତ୍ୟାହାର କରିବାକୁ ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ଓ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘର ନିଷ୍ପତ୍ତି ଏବଂ ଗୌହାଟୀ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ

0: ଆଦିତ୍ୟ ନାରାୟଣ ଦାସ। ଝାରସୁଗୁଡ଼ା ଜିଲ୍ଲାରେ ସବୁଜିମା ସମୃଦ୍ଧ ଓ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ସଚେତନତା ଅଭିଯାନ 2026 ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭିଯାନରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣଙ୍କ ସମେତ 1000ରୁ ଅଧିକ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ବୃକ୍ଷରୋପଣ ସହ ଚାରା ବଣ୍ଟନ, ଝୋଟର ବ୍ୟାଗ୍ ବଣ୍ଟନ ଓ ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ଷ୍ଟଲ୍ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲା ପ୍ରାଣୀ ସମ୍ପଦ ସଂରକ୍ଷକ ତଥା ବୃକ୍ଷରୋପଣ ତଦାରଖ କମିଟିର ମୁଖ୍ୟ ପ୍ରହ୍ଲାଦ ନାୟକ କହିଛନ୍ତି,
1: ଜିଲ୍ଲାରେ ଆମେ ବୃକ୍ଷରୋପଣ କ୍ଷେତ୍ରରେ ଆମର ଜିଲ୍ଲା ପରିବେଶ ସମିତି ତରଫରୁ ତଥା ଜିଲ୍ଲାପାଳଙ୍କ ନେତୃତ୍ୱରେ ଆମେ ବର୍ତ୍ତମାନ ଫରେଷ୍ଟ ଡିପାର୍ଟମେଣ୍ଟ ସମସ୍ତଙ୍କ ମିଳିତ ଭାବରେ 900,000 ଚାରା ଆମର ପ୍ଲାଣ୍ଟେସନ ହେଇଛି। ଏ ବର୍ଷ

0: ସମ୍ପର୍କରେ ଜିଲ୍ଲା ପ୍ରାଣୀ ସମ୍ପଦ ସଂରକ୍ଷକ ତଥା ବୃକ୍ଷରୋପଣ ତଦାରଖ କମିଟିର ମୁଖ୍ୟ ପ୍ରହ୍ଲାଦ ନାୟକ କହିଛନ୍ତି,
1: ଜିଲ୍ଲାରେ ଆମେ ବୃକ୍ଷରୋପଣ କ୍ଷେତ୍ରରେ ଆମର ଜିଲ୍ଲା ପରିବେଶ ସମିତି ତରଫରୁ ତଥା ଜିଲ୍ଲାପାଳଙ୍କ ନେତୃତ୍ୱରେ ଆମେ ବର୍ତ୍ତମାନ ଫରେଷ୍ଟ ଡିପାର୍ଟମେଣ୍ଟ ସମସ୍ତଙ୍କ ମିଳିତ ଭାବରେ 900,000 ଚାରା ଆମର ପ୍ଲାଣ୍ଟେସନ ହେଇଛି। ଏ ବର୍ଷ ମିଆକି ପ୍ଲାଣ୍ଟେସନ ତଥା ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆମେ ସାମିଲ କରିଛୁ। ସେମାନେ ଏକ କ୍ଲବ ସ୍କୁଲ ମାଧ୍ୟମରେ ମଧ୍ୟ ବୃକ୍ଷରୋପଣ କରି ଆମ ଜିଲ୍ଲାକୁ ସବିଜିମା ଜିଲ୍ଲା ଭାବରେ ଗଠନ କରିବା ପାଇଁ ଆମେ ଚେଷ୍ଟା କରିଛୁ। ଆମର ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ନେତୃତ୍ୱରେ ମଝିରେ ମଝିରେ ଆମର ଡିଷ୍ଟ୍ରିକ୍ଟ ଏନଭାରମେଣ୍ଟ ସୋସାଇଟି ମିଟିଂ କରି ଆମେ ଯେତେ ଇଣ୍ଡଷ୍ଟ୍ରି ମାଇନ୍ସ ଅଛି ସମସ୍ତଙ୍କୁ ଆମେ ସେଠି ଡାକି ତାଙ୍କୁ ଆଡଭାଇସ୍ କରୁ ଏବଂ ସେମାନଙ୍କର ଇଣ୍ଡଷ୍ଟ୍ରିମାନଙ୍କର ଯେତେ ଜମି ସେମାନେ ଅଧିଗ୍ରହଣ କରିଛନ୍ତି 33% କଭରେଜ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଥାଉ ଏବଂ ଯେଉଁ ଟାର୍ଗେଟ୍ଟି ଦେଉ ସେ ଟାର୍ଗେଟ୍ଟି ଆମେ ତଦାରଖ କରିବା ପାଇଁ ଆମେ ଗୋଟେ କମିଟି ରଖିଛୁ। ସେ କମିଟି ମାଧ୍ୟମରେ ଆମେ ତଦାରଖ କରିଥାଉ। ଆମେ ଜିଲ୍ଲାକୁ ଝାରସୁଗୁଡ଼ା ଜିଲ୍ଲାକୁ ସବୁଜ ଜିଲ୍ଲା ଭାବରେ କରିବା ପାଇଁ ଆମେ ସମସ୍ତେ ଚେଷ୍ଟିତ ଅଛୁ। କରିବୁ ଜିଲ୍ଲାପାଳ ଡିଏଫଓ ଏଡିଏମ୍ ଡିଓ ହର୍ଟିକଲଚର ଡିପାର୍ଟମେଣ୍ଟ ସମସ୍ତେ ଏଥିରେ ସାମିଲ ହୋଇ ଏ କାର୍ଯ୍ୟକ୍ରମଟି କିପରି ସଫଳ କରିବୁ ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଆମେ ଆହ୍ୱାନ କରିଛୁ।
0: ଝାରସୁଗୁଡ଼ା ସରକାରୀ ଆଇଟିଆଇରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାଦାନ, ଭିତ୍ତିଭୂମି ବିକାଶ, କ୍ୟାମ୍ପସ୍ ପ୍ଲେସମେଣ୍ଟ, ଶିଳ୍ପ ପରିଦର୍ଶନ, ପ୍ରଶିକ୍ଷକ ତାଲିମ ଓ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ସିଏସ୍ଆର୍ ସହାୟତା ନେଇ ଆଲୋଚନା ହୋଇଥିଲା। ଏଥିସହ ଶିଳ୍ପ ଓ ଅଟୋମୋବାଇଲ୍ ବର୍ଜ୍ୟରୁ ୱେଷ୍ଟ ଟୁ ୱେଲ୍ଥ କୌଶଳରେ ଛାତ୍ରଛାତ୍ରୀମାନେ ନିର୍ମାଣ କରିଥିବା ପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଖଣିକାର୍ଯ୍ୟ ପରବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ବିକାଶ ଓ ଜୀବିକା ସୃଷ୍ଟି ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତି ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଆରୋପ କରିଛି। ଏନେଇ ପରାମର୍ଶଦାତା କମିଟି ବୈଠକରେ ବର୍ଷାଜଳ ସଂରକ୍ଷଣ, ଗୋଶାଳା, ପୁନରୁଦ୍ଧାର ଖଣି ଅଞ୍ଚଳରେ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ନେଇ ଆଲୋଚନା ମଧ୍ୟ ହୋଇଛି। ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନ ପକ୍ଷରୁ ତିନିଦିନିଆ ଆବାସିକ ଶାରୀରିକ ଶିକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଆଭିମୁଖୀକରଣ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ନୂତନ ଓ ଉଦୀୟମାନ କ୍ରୀଡ଼ାର ନିୟମ, କୌଶଳ, ପ୍ରଶିକ୍ଷଣ ଓ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପରିଚାଳନା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଡାହାଣୀ ଶିକାରର ଭୟାବହତା ରୋକିବା ଉଦ୍ଦେଶ୍ୟରେ ଦଳକି ଗ୍ରାମ ପଞ୍ଚାୟତର ପୂର୍ଣ୍ଣା ଗ୍ରାମରେ ଲୋକକଳା ପାଲା ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ଧବିଶ୍ୱାସ ବିରୋଧରେ ଜନସଚେତନତା ସୃଷ୍ଟି ଉପରେ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜମେରା ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସ୍ୱଳ୍ପ ସଞ୍ଚୟ, ବୀମା ଓ ପେନ୍ସନ୍ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହ ଚିଟ୍ଫଣ୍ଡ ଓ ସାଇବର ଅପରାଧରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏହି ସୂଚନା ପରେ।
3: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା, ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ସଘନ କପା ଚାଷ ପଦ୍ଧତି କୁହାଯାଏ। ଏହି ସଘନ କପା ଚାଷ ପଦ୍ଧତି ଆମ ଦେଶରେ ନୁହେଁ, ଅଲଗା ଦେଶରେ ମଧ୍ୟ ଯେମିତିକି ଅଷ୍ଟ୍ରେଲିଆ, ଆମେରିକା, ଚୀନ, ବ୍ରାଜିଲ ଭଳି ବଡ଼ ବଡ଼ ଦେଶମାନଙ୍କରେ ଏଟାକୁ ଅଲରେଡ଼ି ପ୍ରାକ୍ଟିସ୍ କରାଯାଉଛି। ଏହି ପଦ୍ଧତିରେ ଯଦି ଆମେ ଦେଖିବା, ଧାଡ଼ିକୁ ଧାଡ଼ି 3 ଫୁଟ ବା 90 ସେଣ୍ଟିମିଟର ରଖାଯାଉଛି ଏବଂ ଗଛକୁ ଗଛ 15 ସେଣ୍ଟିମିଟର, ମାନେ ଗଛକୁ ଗଛ ଯଦି ଆମର ଆଗରୁ 60ରେ ଆମେ ଲଗାଉଥିଲେ 60 ସେଣ୍ଟିମିଟର, ତାକୁ କମ୍ କରାଇକି 15 ସେଣ୍ଟିମିଟର ରଖାଯାଉଛି, ଯାହାଦ୍ୱାରା କି ଏକର ପ୍ରତି ଗଛ ସଂଖ୍ୟା 29,600 ହୋଇଯାଉଛି। ଆଉ ଯଦି ଆମେ ଟ୍ରାଡ଼ିସନାଲ ୱେରେ କରୁଛେ ସେ 7,400 ଥିଲା, ଯାହାଦ୍ୱାରା କି ଆମେ ବର୍ତ୍ତମାନ ଦେଖିପାରିବା ପାରମ୍ପରିକ ପଦ୍ଧତିରେ ବଡ଼ ବଡ଼ ଏବଂ ବୋଲ୍ ସାଇଜ ଯଦି ବଡ଼ ଆସୁଛି, ଏଇ କେସ୍ରେ ବୋଲ୍ ସାଇଜ ସାନ ଆସିଲେ ମଧ୍ୟ ଅମଳ ଅଧିକ ଆସିବ ଆଜ୍ କମ୍ପେୟାର ଟୁ ଟ୍ରାଡ଼ିସନାଲ ପଦ୍ଧତି, କାରଣ ଆମର ନମ୍ବର ଅଫ୍ ପ୍ଲାଣ୍ଟସ୍ ବଢ଼ିଗଲା ଏ କେସ୍ରେ।
1: ତିଆରି କରି କହିଦେଲେ ଆଜ୍ଞା ଯେ ସଘନ କପା ଚାଷ ପଦ୍ଧତିଟା କାଁଟା ଆମର କଳାହାଣ୍ଡି ଆରି ନୂଆପଡ଼ା ଜିଲ୍ଲାରେ ତ ଖୁବ୍ ତୁଡ଼େ କପା ଚାଷ ହେଉଛି, ତ ସେଥିର୍ଲାଗି ଆମର ଯେନ୍ ଚାଷୀ ଦଦାମାନେ ଅଛନ୍ ସେମାନେ ବି ଏ ବାବଦେ ଜାନବାର ଆବଶ୍ୟକତା ରହିଛି। ତ ଆଜ୍ଞା ଆପଣ ତ କହିଦେଲେ ଏଇଟା ଯେ ଆମେ ସଘନ କପା ଚାଷ କେନ୍ତା କରି କରିପାର୍ମା, ତ ଇ ଯେନ୍ କପା ଚାଷ କର୍ବାର୍ ଲାଗି ଆଜ୍ଞା ମୁଖିଆ ଜିନିଷ୍ ହେଉଛି ବିହନ ପାତନ। ଆମେ ଯଦି ଭଲ୍ ବିହନ ବ୍ୟବହାର କର୍ମା ବୋଲେ ଅଧିକ ଅମଲ ହେବା, ତ ଏଇ ବିହନ ପାତନଟା ଆଜ୍ଞା ଆମେ କେନ୍ତା କରି ବାଛ୍ମା?
0: ଆଜ୍ଞା ଭଲ କୋଶ୍ଚିନ୍ ପଚାରିଲେ। ଦେଖନ୍ତୁ ଆମର କଳାହାଣ୍ଡି ନୂଆପଡ଼ା ଏଇଭଳିଆ ଏରିଆରେ କପାର ଯଦି ଏରିଆ ଦେଖିବା, ପାଖାପାଖି 1 ଲକ୍ଷ ହେକ୍ଟର ପାଖାପାଖି ଯାଉଛି ଆରି କପାର ଏରିଆ। ଆଉ ଏଇ ସଘନ କପା ଚାଷ ପଦ୍ଧତି ପାଇଁ ଆମେ 16 କିସମ ଆବଶ୍ୟକ ହୋଇଥାଏ। ଏହି କିସମ ଗୁଡ଼ିକ ମଧ୍ୟରେ କମ୍ ସଂଖ୍ୟକ ଏବଂ କ୍ଷୁଦ୍ର ଦୈର୍ଘ୍ୟ ବିଶିଷ୍ଟ ଡାଳ ଥିବା ଆବଶ୍ୟକ, ଯାହାଦ୍ୱାରା କି ଅମଳ କରିବା ପାଇଁ ଆମକୁ ସୁବିଧା ହୁଏ। ଯଦି ମୁଁ ବିହନମାନଙ୍କ ନାମ କିଛିରେ ନେବି, ଆମର ଓୟୁଟର ଗବେଷଣା କେନ୍ଦ୍ର ଭବାନୀପାଟଣା ଠାରୁ ଗୋଟେ ବିକଶିତ ହୋଇଛି BS30, ସେ ଭେରାଇଟିଟାକୁ ଆପଣମାନେ ସଘନ କପା ଚାଷ ବା ହାଇ ଡେନ୍ସିଟି ପ୍ଲାଣ୍ଟିଂ ପାଇଁ ୟୁଜ୍ କରିପାରିବେ। ଏହା ଛଡ଼ା ସୁରଜ, ସୁପ୍ରିୟା, ସୁରକ୍ଷା ଏଭଳି ଭେରାଇଟିମାନେ ଆପଣମାନେ ବ୍ୟବହାର କରିପାରିବେ। ହାଇବ୍ରିଡ଼ କପାର ଭେରାଇଟିମାନଙ୍କ ମଧ୍ୟରେ ଅଞ୍ଜଳି CHB 213, ରାଶି ମ୍ୟାକ୍ସ 033 ମାନଙ୍କୁ ବ୍ୟବହାର କରିପାରିବେ।
1: ବଢ଼ିଆ କରି ବୁଝେଇ ଦେଲେ ଆଜ୍ଞା ଯେ ଆମେ କେନ୍ କେନ୍ ବିହନ ପାତନ ବ୍ୟବହାର କଲେ ଅଧିକା ଅମଲ କରିପାର୍ମା। ତ ଇ ଯେନ୍ ସଘନ କପା ଚାଷ ପଦ୍ଧତିଟା ଏଇଟା ଗୋଟେ ତିଆରି ଜିନିଷ ବୋଲିକରି ଆପଣଙ୍କର କଥାନୁ ଜାଣି ହେଉଛେ, ମାତ୍ର ଆମର ଯେନ୍ ପାରମ୍ପରିକ ପଦ୍ଧତି ଯେନ୍ ଚାଷୀ ଦଦାମାନେ ଚାଷବାସ କରୁଛନ୍, ସେମାନେ ଯଦି ଇ ସଘନ ଚାଷ ପଦ୍ଧତିକେ ଆପଣେଇ ନେବେ, ସେମାନେ ଯଦି ଇ ପଦ୍ଧତିନେ ଚାଷ କରିବାଟା ଆରମ୍ଭ କରିବେ ଆଜ୍ଞା, ଲାଭଟା କେନ୍ତା ହେବା ଆଜ୍ଞା?
0: ଦେଖନ୍ତୁ, ଯଦି ଆପଣ ସଘନ କପା ଚାଷ ମଧ୍ୟରେ ଚାଷ କରୁଛନ୍ତି ତାହେଲେ ଆପଣଙ୍କୁ 3ଟି ବଡ଼ ଲାଭ ମିଳିବ। ପ୍ରଥମଟି ହେଲା ଆପଣଙ୍କର ଅଧିକ ଅମଳ ହେବ। ମୁଁ ଆଉ ଥରେ ବି ରିପିଟ୍ କରୁଛି, ଯେମିତି ଆପଣଙ୍କୁ ଗଛର ନମ୍ବର ବଢ଼ିଗଲା ତା ଯୋଗୁଁ ଆପଣଙ୍କର ଅମଳ ପାଖାପାଖି 20-30% ବା ପ୍ରତିଶତ ଅମଳ ଆପଣଙ୍କର ବୃଦ୍ଧି ହେବ। ତାପରେ ଦ୍ୱିତୀୟ ଲାଭଟି ଆପଣଙ୍କର ହେଉଛି ପିଙ୍କ ବଲ୍ୱାର୍ମ ବା ଗୋଲାପି ବକରା ପୋକ, ଯେଉଁଟାକି ଆମର ବିଟି କଟନ ମାନଙ୍କରେ ଟିକେ ଲେଟ୍ ଇନଫେଷ୍ଟେସନ ଷ୍ଟାର୍ଟ ହୁଏ, ସେ ଏଇ ଆମର ସଘନ କପା ଚାଷ ପଦ୍ଧତି ଯିଏକି ଇୟର୍ଲି ମ୍ୟାଚୁରିଂର ବିହେଭିଅର ରଖୁଛି, ଜଲ୍ଦି ମ୍ୟାଚୁର ହୋଇଯାଉଛି, ସେଥିପାଇଁ ପିଙ୍କ ବଲ୍ୱାର୍ମର ଇନଫେଷ୍ଟେସନ କମ୍ ଏଇ କେସ୍ରେ ଦେଖାଯାଏ। ତୃତୀୟ ଲାଭଟି ଆପଣମାନଙ୍କ ପାଇଁ ହେଲା, ଏଇଟା ଯେହେତୁ ଜଲ୍ଦି ମ୍ୟାଚୁର ହେଉଛି, ଆପଣମାନଙ୍କୁ କପା ପରେ ପରେ ଜମିକୁ ଏମିତି ଆମର ଯେଉଁ ଖାଲି ନ ରଖିକିରି ତାକୁ ଆପଣମାନେ ଅଲଗା ଫସଲରେ ବ୍ୟବହାର କରିପାରିବେ, କିମ୍ବା ରବି ଜାତୀୟ ଗହମ, ବୁଟ ବା ସୋରିଷ, ଆମ ଏରିଆରେ ଗହମ ହେଉନି, ବୁଟ, ଡାଲି ଜାତୀୟ ଫସଲ, ମୁଗ, ବିରି, ସୋରିଷ ମଧ୍ୟ ଆପଣମାନେ ଚାଷ କରିପାରିବେ।
1: ଏଇଟା ତ କହିଦେଲେ ଆଜ୍ଞା ଯେ କେନ୍ତା କରି ଆମେ ଅଧିକା ଲାଭ କରିପାର୍ମା, ସେଥିର୍ଲାଗି କେନ୍ କେନ୍ ଜିନିଷ୍ମାନେ ସବୁ କର୍ବାକେ ପଡ଼୍ବା। ମାତ୍ର ଯେତେବେଲେ ଆମେ କପା ଚାଷ୍ଟା ଆରମ୍ଭ କର୍ମା ଆଜ୍ଞା, ମାଇଟ୍କେ ବତର୍ ବି ବନାବାର୍ ପଡ଼୍ସି, ତ ଆମେ ମାଇଟ୍କେ କେନ୍ ହିପାସେ ଆମେ ତିଆରି କଲେ ଆଜ୍ଞା ଏ ଚାଷ୍ଟା ଟିକେ ବନେ କରି ହେଇପାର୍ବା?
0: ଦେଖନ୍ତୁ, ଆମ ଏରିଆରେ ଥିବା କପାର ମାଟି ଯେଉଁଟାକୁ ଆମେ କହୁଛେ କଳା କୃଷ୍ଣ ମୃତ୍ତିକା ବା ବ୍ଲାକ୍ କଟନ୍ ସଏଲ, ଏଇ ମାଟି ଆମର କପା ଚାଷ ପାଇଁ ଉପଦିଷ୍ଟ ଏବଂ ଏଇ ସଘନ କପା ଚାଷ ପଦ୍ଧତି ଅଛି ତା ପାଇଁ ମଧ୍ୟ ଉପଦିଷ୍ଟ। ଏଥିରେ ଯଦି ଆମେ ଦେଖିବା ଗଭୀର ମୃତ୍ତିକା ପାଇଁ ଆମେ ଧାଡ଼ିକୁ ଧାଡ଼ି 75-90 ସେଣ୍ଟିମିଟର ଡିଷ୍ଟାନ୍ସ ରଖିବା, ଆଉ ଯଦି ନିକୃଷ୍ଟ ଧରଣର ମୃତ୍ତିକା ହୋଇଥିବ ସେଥିରେ ଆମେ 60 ସେଣ୍ଟିମିଟର ଦୂରତା ଅବଲମ୍ବନ କଲେ ଆମର ମାଟି ପରିଚାଳନା ହୋଇପାରିବ।
1: ସୁନ୍ଦରା କରି କହିଦେଲେ ଆଜ୍ଞା ଯେ କେନ୍ତା କରି ଆମେ ମାଇଟ୍କେ ଦେଖିକରି ଆମର ଚାଷବାସର ପ୍ରସ୍ତୁତି କର୍ମା। ଯେତେବେଲେ ଆମେ ଚାଷବାସ ଗୋଟେ କରସୁଁ ଆଜ୍ଞା, କହିବାକେ ଗଲେ ଏଇ କପା ଚାଷର କଥା, ସମିଆ ଗୋଟେ ଖୁବ୍ ମୂଲ୍ୟବାନ ଜିନିଷ, ତ ସମିଆକେ ଦେଖିକରି ଯଦି ଆମେ ଚାଷ କଲେ ଠିକ୍ ହେଇପାରେ, ଅମଲ ହେଇପାର୍ସି। ତ ଆପଣ ଯେନ୍ କହିଲେ ଆମେ ବିହନ ପାତନ ଯେନ୍ ଲଗାମା, ସେଇଟା କେନ୍ ସମିଆନେ ଲଗାଲେ ଆଜ୍ଞା ଚାଷ ଟିକେ ଜହ କରିବ ନା ହେବା?
0: ଆଜ୍ଞା, ଆମ ଏରିଆରେ କପା ବୁଣିବା ପାଇଁ ଉତ୍ତମ ସମୟ ହେଉଛି ଜୁନ୍ ମାସର ଦ୍ୱିତୀୟ ସପ୍ତାହ, କିମ୍ବା ମୌସୁମୀ ଆଗମନ ହେଲା ପରେ ପରେ ଆମେ ବିହନ ବୁଣିବା। ଯଦି ଆମେ ଦେଖିବା ବିହନର ପରିମାଣ, ପାଖାପାଖି 5 କେଜି ପ୍ରତି ଏକର ପାଇଁ ଆମକୁ ବିହନର ଆବଶ୍ୟକ ପଡ଼ିଥାଏ ଏହି ପଦ୍ଧତି ମାଧ୍ୟମରେ।
1: ଏଇଟା ତ କହିଦେଲେ

0: ଯେ ଆମେ କେନ୍ ସମୟାନେ ଆମର ବିହନ ରୁବାରଟା ଆରମ୍ଭ କର୍ମା, ଆର୍ ଗୁଟେ କଥା କହନ୍ ଆଜ୍ଞା, ଯେ ଆମେ ଚାଷବାସ କଲେ ତ ଖତ ସାର ଦେବାକେ ପଡ଼୍ବା, ତ କେତେ ମାତ୍ରାରେ ଆମକେ ସାର ଦେବାର କଥା ଆଜ୍ଞା?
1: ଆଜ୍ଞା, ଭଲ ଗୋଟେ ପ୍ରଶ୍ନ ପଚାରିଲେ। ଆମର ଏଇ ଯେଉଁ ସଘନ କପା ଚାଷ ପଦ୍ଧତି ଅଛି, ଏଥିରେ ଏକର ପ୍ରତି 70 kg DAP, 100 kg ୟୁରିଆ ଏବଂ 50 kg ପଟାସ ସାରର ଆବଶ୍ୟକ ପଡ଼ିଥାଏ। ମୂଳ ସାର ହିସାବରେ ଆମେ ସମସ୍ତ DAP ବା 70 kg ଯେଉଁ DAP ଅଛି ତାକୁ ଦେବା, ତା ସହିତ 25 kg ପଟାସ ଦେଇଦେବା। ତାପରେ ପ୍ରଥମ କୁଢ଼ା କୁସା ସମୟରେ, ଯେଉଁଟାକି ଆମେ 30 ଦିନ ପରେ ପରେ 50 kg ୟୁରିଆ ଓ 25 kg ପଟାସ ଦେବା। ଦ୍ୱିତୀୟ କୁଢ଼ା କୁସା, ଯେଉଁଟାକି 60 ଦିନ ବେଳକୁ ଆମେ 50 kg ୟୁରିଆ ସାର ଦେବା। ଏହା ସହିତ ଆମର ସଘନ କପା ଚାଷ ପଦ୍ଧତିରେ ଗ୍ରୋଥ୍ ରେଗୁଲେଟର୍କୁ ଆମେ ୟୁଜ୍ କରିବା।
0: ଇନେ ଗୋଟେ ଆପଣ କହିଦେଲେ ଆଜ୍ଞା, ସେ ଗ୍ରୋଥ୍ ରେଗୁଲେଟର୍, ଏଇଟା କାଁଟା ଆଜ୍ଞା?
1: ଗ୍ରୋଥ୍ ରେଗୁଲେଟର୍ ଯେଉଁଟାକୁ ଆମେ କହନ୍ତି ବୃଦ୍ଧି ନିୟନ୍ତ୍ରକ। ଦେଖନ୍ତୁ, ଆମେ ଯେଉଁ ଟେକ୍ନିକ୍ କହିଲେ ସଘନ କପା ଚାଷ ପଦ୍ଧତି, ଏଥିରେ ଆମେ ଗଛରୁ ଗଛ ଦୂରତାକୁ କମ୍ କରିଦେଲେ, 15 cm କରିଦେଲେ, ଯାହାଦ୍ୱାରା କି ଗଛ ଆଉ ଚଉଡ଼ାରେ ନ ବଢ଼ିକିରି ସିଧା ସିଧା ଉଚ୍ଚା ଉଚ୍ଚା ବଢ଼ିବ, ଉପରକୁ ଉପରକୁ ବଢ଼ିବ। ସେଥିପାଇଁ ଗ୍ରୋଥ୍ ରେଗୁଲେଟର୍, ଯେଉଁଟାର ନାଁ ଅଛି ମେପିକ୍ୱାଟ୍ କ୍ଲୋରାଇଡ୍, ବା ତା'ର ଟ୍ରେଡ୍ ନେମ୍ ଅଛି ଚମତ୍କାର, ତା ନାଁ ଯେମିତି ଚମତ୍କାର କାମ ବି ସେମିତି ଚମତ୍କାର, ତାକୁ ଯଦି ଆମେ ସ୍ପ୍ରେ କରିବା, କେମିତି ସ୍ପ୍ରେ କରିବା ନା, 5% ଚମତ୍କାରକୁ 45 ଦିନ ଓ 60 ଦିନ ପରେ ତାକୁ ସ୍ପ୍ରେ କରିବା। 1 ଲିଟର ପାଣିରେ 1 ml ଚମତ୍କାରକୁ ମିଶାଇ ସ୍ପ୍ରେ କରିବା। ଏହା ସ୍ପ୍ରେ କଲେ କ'ଣ ହେବ ନା, ଗଛ ଯେଉଁ ସିଧା ସିଧା ଉପରକୁ ଉପରକୁ ଉଠୁଥିବ, ସେ ଆଉ ବେଶୀ ଉଚ୍ଚା ନ ହୋଇକି କମ୍ ଉଚ୍ଚା ହେବ, ଏବଂ ତା'ର ଫଳବାଲା ଯେଉଁ ବ୍ରାଞ୍ଚ ଅଛି ସେ ସିମ୍ପୋଡ଼ିଆଲ ବ୍ରାଞ୍ଚ ବଢ଼ିବ।
0: ଏଇଟା ତ କହିଦେଲେ ଆଜ୍ଞା, କେନ୍ତା କରି ଗ୍ରୋଥ୍ ରେଗୁଲେଟର୍କେ ଆମେ ବ୍ୟବହାର କର୍ମା। ଆର୍ ଗୋଟେ ଜିନିଷ୍ ଅଛି ଆଜ୍ଞା, ଯେନ୍ଟାକି ପ୍ଲାନୋଫିକ୍ସ ବି ବୋଲ୍ସନ୍
1: ଆଜ୍ଞା,
0: ତ ତାର ବ୍ୟବହାରଟା କେନ୍ତା କର୍ବା କଥା?
1: ପ୍ଲାନୋଫିକ୍ସର କାମ ହେଉଛି ସେ ଆପଣଙ୍କର ଫୁଲକୁ ଆସିବା ଓ ଫଳ ନ ଝଡ଼ିବା, ଫଳ ଯେଉଁ ଛିଡ଼ି ଯାଉଛି ବେଳେବେଳେ ଫଳ ନ ଛିଡ଼ିବା, ତା ପାଇଁ ଇଏ ଗୋଟେ ହରମୋନ୍ ହରମୋନ୍ ଦେବା ଦ୍ୱାରା, ଯାହାଦ୍ୱାରା କି ଫଳର ସଂଖ୍ୟା ଗଛରେ ବଢ଼ିକି ରହିବ। ଏହାକୁ କିପରି ବ୍ୟବହାର କରିବା ନା, ଏହାକୁ କପା ଲଗାଇବାର 45 ଦିନ ପରେ 3.5 ml 15 ଲିଟର ଯେଉଁ ଆମର ସ୍ପ୍ରେ ମେସିନ୍ ଆସୁଛି, ସେ ସ୍ପ୍ରେ ମେସିନ୍ରେ 15 ଲିଟରରେ 3.5 ml ମିଶାଇ 60 ଦିନ ପରେ ପୁଣି ଥରେ ବ୍ୟବହାର କରିବା, ଯେଉଁଟାକି 7 ml ପ୍ଲାନୋଫିକ୍ସ 15 ଲିଟର ପାଣି ବ୍ୟବହାର କରି ସ୍ପ୍ରେ କରିବା।
0: ଏଇଟା ତ ସୁନ୍ଦରା କରି ବୁଝାଇଦେଲେ ଆଜ୍ଞା, ଯେ ଆମେ କେନ୍ତା କରି ଯେନ୍ ବୃଦ୍ଧି ନିୟନ୍ତ୍ରକ ବା ଗ୍ରୋଥ୍ ରେଗୁଲେଟର୍ ଅଛି ସେଟାକେ ଆମେ ବ୍ୟବହାର କର୍ମା। ତ ଆପଣ କହୁଥିଲେ ଯେ ପାରମ୍ପରିକ ଚାଷ ଠାନୁ ଆମେ ଯଦି ସଘନ ଚାଷ ପଦ୍ଧତିରେ କର୍ମା ବେଲେ ଅଧିକା ଅମଲ କରିପାର୍ମା, ତ ଇ ସଘନ ଚାଷ ପଦ୍ଧତିରେ ଅଧିକା ଅମଲ ହେବାର ରହସ୍ୟଟା କାଣା ଅଛି ଆଜ୍ଞା?
1: ସଘନ କପା ଚାଷ ପଦ୍ଧତିର ମୁଖ୍ୟ ଆଉ ଯଦି ସଫଳ ରହସ୍ୟ ଆମେ ଦେଖିବା, ଏମାନଙ୍କର ଯେଉଁ ଫୁଲ ବା ଫଳ ଆସେ, ଏମାନେ ଗୋଟିଏ ସମୟରେ ମ୍ୟାଚୁର ହୁଅନ୍ତି ବା ପାକଳ ହୁଅନ୍ତି। ତ ଯେଉଁ ବୃଦ୍ଧି ନିୟନ୍ତ୍ରକ ବା ଚମତ୍କାର ବ୍ୟବହାର କରିବା ଯୋଗୁଁ ସମସ୍ତ ଗଛର ଯେଉଁ ବଲ୍ଗୁଡ଼ିକ ଥାଏ ଏକା ସମୟରେ ଫୁଟିଥାଏ, ଯାହାଦ୍ୱାରା କି ପାରମ୍ପରିକ ପଦ୍ଧତିରେ ଯେମିତି ଚାଷୀମାନେ 4-5 ଥର ଖଣ୍ଡେ ତୋଳିବାକୁ ପଡ଼ନ୍ତି, ମାନେ ବଲ୍କୁ ହାର୍ଭେଷ୍ଟ କରିବାକୁ ପଡ଼େ, ଏଇ କେସ୍ରେ ମାତ୍ର 1 କିମ୍ବା 2 ଥର ଭିତରେ ସେମାନେ ସବୁ ଅମଳ କରିଦେବେ, ଯାହାଦ୍ୱାରା କି ଯେଉଁ ମୂଲିଆ ଖର୍ଚ୍ଚଟା ଥାଏ ସେଇଟା ବହୁତ ମାତ୍ରାରେ କମିଯାଏ, ଯେଉଁଟାକି ଅଲ୍ଟିମେଟଲି ଆମକୁ ୟିଲ୍ଡକୁ ବଢ଼ାଏ ଏବଂ ଆମର ଅମଳର ମାନେ ସଫଳର କାରଣ ହୁଏ।
0: କେନ୍ତା କରି ଆମେ କମ୍ ଖର୍ଚ୍ଚାନେ ଅଧିକା ସୁବିଧା ପାଇପାର୍ମା, ଅଧିକା ଲାଭ ପାଇପାର୍ମା, ଇଟା ଆମର ଇ ସଘନ ଚାଷ ପଦ୍ଧତିନେ ସୁନ୍ଦରା ବ୍ୟବସ୍ଥା ହେଇଛେ। ତ ଆଜ୍ଞା, ଚାଷବାସ ଯେତେବେଲେ କରସୁଁ ସେନେ ଘାସ ଲୁଟା ଇଟା ସବୁ ହେସି, ତ ସେଟାକେ ଆମେ କେନ୍ତା କରି ଦମନ କରିପାର୍ମା, ସେଥିର୍ଲାଗି ଇ ପଦ୍ଧତିନେ କେନ୍ କେନ୍ ଉପାୟ ସବୁ ଅଛେ ଆଜ୍ଞା?
1: କପା ବୁଣିବାର 1-2 ଦିନ ପରେ ଏକର ପ୍ରତି 1 ଲିଟର ପାଣିରେ ପେଣ୍ଡିମିଥାଲିନ୍ ଘାସ ମରା ଔଷଧକୁ ସ୍ପ୍ରେ କରିବା। ଏଇ ସମୟରେ ଆମର ମାଟିରେ ସଠିକ୍ ମଏଶ୍ଚର୍ ଥିବା ଦରକାର, ଯାହାଦ୍ୱାରା ସମସ୍ତ ପ୍ରକାର ଘାସ ଏଇ ଜାଗାରେ ମରିଯାଆନ୍ତି। ଯଦି ଏହି ପଦ୍ଧତି ଅବଲମ୍ବନ କରାଗଲା, ତାପରେ ପରେ 30 ଦିନ ବେଳକୁ ଯେତେବେଳକୁ ଆମେ କୁଡ଼ା ଖୁସା କରିବା, ସେତେବେଳକୁ ସମ୍ପୂର୍ଣ୍ଣ ଭାବରେ ଘାସ ଦମନ ହୋଇଯିବେ। ଯଦି ବି ତାପରେ ପରେ ଘାସ ରହିଲେ, 40-45 ଦିନ ବେଳକୁ ଘାସ ମରା ଔଷଧ ଟୋଟାଲ୍ କିଲର୍, ଯେଉଁଟାକି ଆମର ଗ୍ଲାଇଫୋସେଟ୍ ଭାବରେ ନାଁରେ ଅଛି, ତାକୁ ଆପଣମାନେ କପା ଗଛରେ ନ ପକାଇ ଘାସରେ ପକାଇଲେ ସମ୍ପୂର୍ଣ୍ଣ ଭାବରେ ଘାସ ଦମନ ହେବ।
0: ଘାସ ଯେନ୍ତା ଆଜ୍ଞା ଆମର କପା ଚାଷକେ ଟିକେ ଦବାବାର ଲାଗି ଚେଷ୍ଟା କରସି, ସେଭଳିଆ ଆର୍ ଗୋଟେ ଜିନିଷ୍ ଆମର ଚାଷ କେନ୍ତା କରି ଅଧିକା ନେଇ ହେଇପାର୍ବା ତାକେ କମ୍ କର୍ବାର୍ ଲାଗି ଚେଷ୍ଟା କରୁଥିସି, ସେଟା ହେଉଛି ରୋଗ ପୋକ। ତ ସେ ଯେନ୍ ରୋଗ ପୋକ ଲାଗ୍ସି ଆଜ୍ଞା, ତାକେ ଆମେ କେନ୍ତା କରି ପରିଚାଳନା କରିପାର୍ମା?
1: ଆଜ୍ଞା, ରୋଗ ଏବଂ ପୋକ ଦୁଇଟାଙ୍କ ଅଲଗା କାଟାଗୋରୀ। ଆମେ ପ୍ରଥମେ ଆଲୋଚନା କରିଦେବା ରୋଗକୁ କିପରି ଭାବରେ ସମନ୍ୱିତ ଭାବରେ ଆମେ ତାକୁ ପରିଚାଳନା କରିବା। ଦେଖନ୍ତୁ, ରୋଗ ହେଉଛି ମଞ୍ଜି ଦ୍ୱାରା ଆସେ, ବେଳେବେଳେ ମାଟି ଦ୍ୱାରା ଆସେ, ବେଳେବେଳେ ବାୟୁ ବା ପବନ ଦ୍ୱାରା ଆସେ। ତ ପ୍ରଥମେ ଆମେ ଯେଉଁ ମଞ୍ଜିଟାକୁ ଲଗାଉଛେ, ମଞ୍ଜିକୁ ବିଶୋଧନ କରିବା। ମଞ୍ଜିକୁ ବିଶୋଧନ କରିବା ବିଭିନ୍ନ ପ୍ରକାରର ସି ଟ୍ରିଟମେଣ୍ଟ କେମିକାଲ ମାନେ ଆବଶ୍ୟକ ଅଛି ଯାହାକୁ ଆମେମାନେ ବ୍ୟବହାର

0: କରିପାରିବେ। ତ ମଞ୍ଜି ବୁଣିବା ପୂର୍ବରୁ ଜମିରେ ଯେଉଁ ପେଷ୍ଟ ମାନଙ୍କର ରେସିଡ୍ୟୁ ଥାଏ ସେମାନେ ଜମିରେ ଥାନ୍ତି। ଆମେ କ'ଣ କରିବା, ଗୋଟେ ଗଭୀର ଖରାଟେ ଚାଷଟେ କରିଦେବା, ଯାହାଦ୍ୱାରା କି ସୂର୍ଯ୍ୟ କିରଣ ଯେଉଁ ଏତେ ଗରମରେ ଆମ କଳାହାଣ୍ଡିଆ ଏରିଆରେ ବହୁତ ଜୋରରେ ଖରାଦିନେ ବହୁତ ଗରମ ହେଉଛି, ସେଇ ଟେମ୍ପରେଚର୍ ବର୍ତ୍ତମାନ ସବୁ ପ୍ରକାର ପୋକ ରୋଗର ଯେଉଁ ଅଂଶବିଶେଷ ଥିବ ମାଟିରେ ତାକୁ ନଷ୍ଟ କରିଦେବେ। ତାପରେ ଆମେ କ'ଣ କରିବା, ଯଦି ଲଗେଇ ସାରିଲା ପରେ ପରେ ଝାଉଁଳା ରୋଗ ବା ସଢ଼ା ରୋଗ ଆସିବ, ସେ କେସ୍ରେ ଆମେ କପା ମଞ୍ଜି ସହ 4 ଗ୍ରାମ ହିସାବରେ ଟ୍ରାଇକୋଡର୍ମା ଭିରିଡ଼େ ବା 2 ଗ୍ରାମ କାର୍ବନ୍ ଡାଇଅକ୍ସାଇଡ଼କୁ ମିଶାଇ ମଞ୍ଜି ବୁଣିବା। ଗୋଟେ ଜମିରେ ବାରମ୍ବାର କପା ଚାଷ କରିବା ନାହିଁ। ଆଉ ଆମେ କ'ଣ କରିବା, କପା ଜମି ଯେତେବେଳେ ଆମର ଅମଳ ହୋଇସାରୁଛି ଆଉ କପା ଗଛକୁ ସେଠି ରଖିବା ନାହିଁ, କପାକୁ କାଟି ଦେଇକରି ତାକୁ ଜଳେଇ ଦେବା, ନଷ୍ଟ କରିବା, କିମ୍ବା ଯଦି କିଛି ଭାଲ୍ୟୁ ଆଡ଼ିସନ୍ କରିପାରୁଛି ତାକୁ କରିବା। କପା ଗଛକୁ କପା ଅମଳ କରିସାରିଲା ପରେ ପରେ ବିଲରେ ରଖିଦେଲା ଦ୍ୱାରା ତା'ର କ'ଣ ହେଉଛି, ଯେଉଁ ରୋଗ ଆଉ ପୋକ ଅଲରେଡ଼ି ଆଟାକ୍ କରିଥିବେ ସେମାନେ ସେ ଗଛରେ ରହିବେ, ପୁଣି ଥରେ କପା ଯେତେବେଳେ କିମ୍ବା ସିଜିନ୍ ଆସିବ ତାକୁ ସେ ପୁଣି ଥରେ ଆଟାକ୍ କରିବେ। ତାପରେ ଯଦି ମୂଳ ସଢ଼ା ରୋଗ ଆସୁଛି, ଜିଙ୍କ ସଲଫେଟ୍ 25 kg ପ୍ରତି ହେକ୍ଟର ମାଟିରେ ମିଶାଇ ଜମିକୁ ପ୍ରସ୍ତୁତ କରିବା। ଆକ୍ରାନ୍ତ ଯଦି ଗଛ ଅଛି ତାକୁ କାର୍ବେଣ୍ଡାଜିମ୍ ଗୁଣ୍ଡ 1.5 ଗ୍ରାମ କିମ୍ବା ଷ୍ଟ୍ରେପ୍ଟୋମାଇସିନ୍ ସଲଫେଟ୍ 2 ml ପ୍ରତି ଲିଟର ଭାବରେ ସ୍ପ୍ରେ କରିବା। ଆଉ ଆମର ଯଦି କବକଜନିତ ରୋଗ ଆସୁଛି, ଭିଟାଭାକ୍ସକୁ ଆମେ ସ୍ପ୍ରେ କରିପାରିବା। ଆଉ ଯଦି ଆମର ବ୍ୟାକ୍ଟେରିଆ ବାଲା ଡିଜିଜ୍ ଆସୁଛି ତାକୁ ଆମେ ବ୍ୟାକ୍ଟେରିଆସାଇଟ୍ ଷ୍ଟ୍ରେପ୍ଟୋମାଇସିନ୍କୁ ୟୁଜ୍ କରିପାରିବା।
1: ଇନେ ଆପଣ 2ଟା କଥା କହୁଥିଲେ ଆଜ୍ଞା, ଗୋଟେ ହେଉଛେ ରୋଗର କଥା ଆଉ ଗୋଟେ ହେଉଛେ ପୋକର କଥା।
0: ଆଜ୍ଞା,
1: ତ ଯେନ୍ ପୋକ ମାନେ ଲାଗ୍ସନ୍ ଆଜ୍ଞା, ସେମାନଙ୍କେ କେନ୍ତା କରି ଆମେ ଦମନ କରିପାରିବା?
0: ଆଜ୍ଞା, ଦେଖନ୍ତୁ ପୋକମାନଙ୍କ ମଧ୍ୟରେ ଅଲଗା ଅଲଗା ପ୍ରକାର ପୋକମାନେ ଥାନ୍ତି, କିଏ କେତେ କି ପୋକ ଥାନ୍ତି, ଯେଉଁମାନେ ପତ୍ର ଖାଆନ୍ତି, କେତେଜଣ ଥାନ୍ତି ଆପଣଙ୍କର ଯେଉଁ ବୋଲ୍ ବା ଯେଉଁ ଫଳଟା ହୁଏ ତାକୁ କ'ଣ କରନ୍ତି, କେତେଜଣ ଥାନ୍ତି ଯେଉଁମାନେ ଆପଣଙ୍କର କାଣ୍ଡକୁ ବିନ୍ଧନ୍ତି ବା କାଣ୍ଡବିନ୍ଧା ପୋକ ଥାନ୍ତି। ସମସ୍ତ ପୋକମାନଙ୍କର ଯଦି ଲାଇଫ୍ ସାଇକେଲ୍ ଦେଖିବା, ସେ ଅଣ୍ଡା ଦେଇକରି ଛୁଆ କରିବେ ଏବଂ ତାଙ୍କର ଯେଉଁ ଅଣ୍ଡା ଥିବ ସେ ମାଟିରେ ଦିଅନ୍ତି ବା ଗଛରେ ଦିଅନ୍ତି। ତ ରୋଗକୁ ଯେମିତି ଦମନ କରାଯାଉଛି ସୂର୍ଯ୍ୟ କିରଣକୁ ସଏଲ୍ ଟ୍ରିଟମେଣ୍ଟ କରିକିରି, ସେଭଳି ଭାବରେ ଆପଣ ଗ୍ରୀଷ୍ମ ଋତୁରେ ଜମିକୁ ଗଭୀର ଚାଷ କରିବେ, ଯେଉଁଟାକି ସଏଲ୍ ସୋଲାରାଇସନ୍ କୁହାଯାଉଛି। ତାଦ୍ୱାରା ଯେତିକି ସବୁ ପୋକର ଲାର୍ଭା ଥିବ ସମସ୍ତେ ନଷ୍ଟ ହୋଇଯାଆନ୍ତି। ତାପରେ ଆପଣଙ୍କର ଯେଉଁ କ୍ରପ୍ ରୋଟେସନ୍ ଅଛି ସେ ପ୍ରାକ୍ଟିସ୍କୁ ଆପଣମାନେ ଫଲୋ କଲେ ଜମିରେ ତା'ର ଇନସେକ୍ଟ ପପୁଲେସନ୍ କମିବ। ଆମେ ଯଦି ଦେଖିବା ଟ୍ରାପ୍ କ୍ରପ୍, କପା ଜମିରେ ଭେଣ୍ଡି ଗଛ ବା ଗେଣ୍ଡୁ ଫୁଲ ଗଛ ଯଦି ଆମେ ଚାରିପଟେ ଲଗେଇବା, କେମିତି ଲଗେଇବା ନା 10:1, 10ଟା କପା ଗଛ ଲାଗିଲେ ମଝିରେ ଗୋଟେ ଧାଡ଼ି ଲାଗିବ, ଭେଣ୍ଡି ଗଛ ଲାଗିବ, ଯାହାଦ୍ୱାରା କି କ'ଣ ହେବ, ଯେଉଁ ପୋକମାନେ ଆଟାକ୍ କରିବେ ସେମାନେ ଭେଣ୍ଡି ଗଛକୁ ଅଧିକ ଆଟାକ୍ କରିବେ ଏବଂ ଆମ ଗଛ ସୁରକ୍ଷିତ ଭାବେ ରହିବ। ତୃତୀୟରେ ଆମେ ଦେଖିବା ଲାଇଟ୍ ଟ୍ରାପ୍ ବା ଆଲୋକ ଫାନ୍ଦ। ଆପଣମାନେ ଦେଖିଥିବେ ଘରେ ଯଦି କୌଣସି ଗୋଟେ ବଲ୍ ଜଳୁଛି ତା ପାଖକୁ ପୋକମାନେ ଆସି ଉଡ଼ି ଆସନ୍ତି, ସେଇଭଳିଆ ଆମର ଲାଇଟ୍ ଟ୍ରାପ୍ ମାନେ ଆଭେଲେବୁଲ୍ ଅଛି, ଯାହାଦ୍ୱାରା କି ଆପଣ ଫିଲ୍ଡରେ ତାଙ୍କୁ ଲଗେଇବେ, ସେଇ ଟ୍ରାପ୍ରେ ଲାଇଟ୍ ଦ୍ୱାରା ଆଟ୍ରାକ୍ଟ ହୋଇ ପୋକମାନେ ଆସିବେ ଏବଂ ଟ୍ରାପ୍ରେ ପଡ଼ିବେ। ତାପରେ ହେଲା ଷ୍ଟିକି ଟ୍ରାପ୍, ଅଠାଳିଆ ଜନ୍ତା। ଏ ଅଠାଳିଆ ଜନ୍ତାରେ ଆପଣମାନେ ଦେଖିବେ ଯଦି ବିଲରେ ହଳଦିଆ ଅଠାଳିଆ ଜନ୍ତାକୁ ଲଗେଇବେ, ଯାହାଦ୍ୱାରା କି ଯେଉଁ ଶୋଷକ ପୋକ ଥିବେ ଯେମିତିକି ଧଳା ମାଛି, ଜାସିଡ୍, ଥ୍ରିପ୍ସ, ସେମାନେ ତାକୁ ଆଟ୍ରାକ୍ଟ ହେବେ ଏବଂ ସେ ଅଠାରେ ଚିପକିକି ରହିବେ ଏବଂ ତାଙ୍କର ବଂଶ ସେଇଠି ନିପାତ ହେବ। ତୃତୀୟରେ ହେଲା ଫେରମନ୍ ଟ୍ରାପ୍। ଫେରମନ୍ ଟ୍ରାପ୍ ହେଉଛି ଏପରି ଏକ ଟ୍ରାପ୍ ଯେଉଁଥିରେ କି ଆମେ ପୋକର, ମାଇ ପୋକର ବାସ୍ନାକୁ ସେଠି ରଖିଥାଉ, ଯାହାଦ୍ୱାରା କି ଅଣ୍ଡିରା ପୋକମାନେ ତାକୁ ଆଟ୍ରାକ୍ଟ ହେଇକି ଆସନ୍ତି ଏବଂ ସେ ଜନ୍ତାରେ ପଡ଼ନ୍ତି ଏବଂ ତାଙ୍କର ଯେଉଁ ରିପ୍ରଡକ୍ସନ୍ କାପାସିଟି ଥାଏ ସେଇଟା ବନ୍ଦ ହୁଏ ଏବଂ ପୋକର ଅଲ୍ଟିମେଟଲି କଣ୍ଟ୍ରୋଲ ହୋଇଥାଏ। ଆମେ ଦେଖିଛେ ଚଢ଼େଇମାନେ ପୋକ ଖାଇବାକୁ ଭଲ ପାଆନ୍ତି, ତେଣୁ ଆମେ କ'ଣ କରିବା, କପା ଯେଉଁ ବିଲ ମଧ୍ୟରେ ଗୋଟେ ଗୋଟେ ଜାଗାରେ ଟି ସେପ୍ କିମ୍ବା ବାଉଁଶ କାଠି ଗେଞ୍ଜିକି ରଖିକି ରଖିଲେ ତା ଉପରେ ଆସିକି ଚଢ଼େଇମାନେ ବସିବେ, ପକ୍ଷୀ ବସିଲା ପରେ ପରେ ସେମାନେ ପୋକମାନଙ୍କୁ ଖାଇବେ। ତାପରେ ଯଦି ଆମର ପୋକର ଇନଫେଷ୍ଟେସନ୍ ବଢ଼ି ବଢ଼ି ଚାଲିଛି, ଆମେ କ'ଣ କରିବା, ବାୟୋଲୋଜିକାଲ କଣ୍ଟ୍ରୋଲ ପ୍ରଥମେ କରିବା। ବାୟୋଲୋଜିକାଲ କଣ୍ଟ୍ରୋଲ କ'ଣ ନା, ଆମର ଯେଉଁ ବେନିଫିସିଆଲ ଇନସେକ୍ଟ ଅଛନ୍ତି ତାଙ୍କର ପପୁଲେସନ୍ ବଢ଼େଇବା, କିମ୍ବା ଟ୍ରାଇକୋ କାର୍ଡ ଯେଉଁ ଆଭେଲେବୁଲ୍ ଅଛି, ଯେଉଁମାନେ କି ଟ୍ରାଇକୋ ଗ୍ରାମା ଚିଲୋନିସ୍ ଯେଉଁ ଅଛି ତା'ର ପୋକର ଆମେ ଅଣ୍ଡା ଯେଉଁ ଟ୍ରାଇକୋ କାର୍ଡ଼ରେ ଦିଆଯାଏ ତାକୁ ଦେଲେ ସେ ପୋକ କ'ଣ କରିବ, ସେ ଆମର ଉପକାରୀ ପୋକ, ସେ ଅପକାରୀ ପୋକକୁ ଯାଇକି ଖାଇବ। ତାପରେ ଆମେ ନିମ୍ବ ତେଲ, ନିମ୍ବ ତେଲକୁ ବ୍ୟବହାର କରିବା। ନିମ୍ବ ତେଲକୁ 5 ml ନିମ୍ବ ତେଲକୁ ମିଶାଇ ଆମେ ସ୍ପ୍ରେ କରିବା, ପାଣିରେ ମିଶାଇ ତାକୁ ସ୍ପ୍ରେ କରିବା। ତାପରେ ଯଦି ଆପଣଙ୍କ ତଥାପି ଆପଣମାନଙ୍କର ଇନସେକ୍ଟ ପପୁଲେସନ୍ ଲାଗିଲା, ଦେନ୍ ଆମେ ଇକୋନୋମିକ୍ ଥ୍ରେସୋଲ୍ଡ ଲେଭଲ୍କୁ ଆମେ ଦେଖି ତାକୁ ଆମେ କେମିକାଲ୍ର ସ୍ପ୍ରେ କରିବା। ଅମଳ ପରେ ପରେ ଜମିକୁ ସଫା ରଖିବା ଏବଂ କ୍ରପ୍ ରୋଟେସନ୍ ପଦ୍ଧତିକୁ ଆପଣାଇଲେ ଆମର ରୋଗ ଏବଂ ପୋକ ଆମର କମ୍ ହେବ।
1: ତିଆରି କରି ବୁଝେଇଦେଲେ ଆଜ୍ଞା ଯେ କେନ୍ତା କରି ଆମେ ସଘନ କପା ଚାଷ ପଦ୍ଧତିରେ ଯଦି କପା ଚାଷ କର୍ମା ବୋଇଲେ ଆମର ଚାଷ କ'ଣ ତିଆରି ହେବା, ସୁନ୍ଦର ହେବାର ଆମକେ ଲାଭ ବି ଜହ ହେବା। ତ ଇ ଯେନ୍ ସଘନ କପା ଚାଷ ପଦ୍ଧତି ଅତକା ଅମଲ ଲାଗି ଯେନ୍ ଗୋଟେ ପ୍ରୟାସ ଅଛି ଆଜ୍ଞା, ନିଶ୍ଚିତ ଭାବେ ଏଇଟା ଯଦି ଆମର ଚାଷୀ ଦଦାମାନେ ଏଇଟାକେ ଆପଣାବେ, ନିଶ୍ଚିତ ତାଙ୍କର ଚାଷ ଆର୍ ଖଣେ ତିଆରି ହେବା, ସୁନ୍ଦର ହେବା, ଆର୍ ସେମାନେ ଅଧିକା ଲାଭ ବି ପାଇପାରିବେ। ଆଜି ଆପଣ ଆମର

0: ବୈଠକ ଆଇଲେ ରାମକେ ସଘନ କପା ଚାଷ ବାବଦେ ଯେନ୍ ତିଆରି କରି ବୁଝାଲି, ସେଥିର୍ଲାଗି ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଆଜ୍ଞା।
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ଜୁହାର
2: ଭାଇ।
0: ଦାଦା,
2: ଇ ଯେନ୍ ସଘନ କପା ଚାଷ ଯେନ୍ ପ୍ରକାରେ ତୁଇ ପଚରାଲୁ
0: ହଏ
2: ଆଜ୍ଞା ଗଲା, ସେ ପ୍ରକାରେ ଉତ୍ତର ଦେଲେ
0: ହଏ
2: ସବୁ କଥା ଜାନି ହେଲା,
0: ସବୁ ତ ଜାଣିପାରିଲୁ ଦାଦା।
2: ହଁ,
0: ତୋର ଚାଷେ ତୁଇ ଲଗାବୁ
2: ହଇ,
0: ଆର୍ ଯେନ୍ ଦାଦା ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍
2: ହଇ,
0: ସେମାନେ ବି ନିଶ୍ଚେ ତାଙ୍କର ଚାଷେ ବାସେ ଲଗାବେ
2: ଲଗାବେ।
0: ଯେ ଚାଷେ ଲଗ ଲଗ ବୟଲା ବେଲକେ ସମିଆ ବି ଭାଗ ଭାଗ ବୟଲା ନା,
2: ଘୁଚ ଘୁଚ ବୋଲୁଛି
0: ହଏ।
2: ବୈଠକ ଥବ ହେନ୍ତାଲେ
0: ହଏ,
2: ତ ବୈଠକ ଛାଡ଼ିକରି ଗଲା ହେଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦାଦା କକା ବାବା ମା ବହିନ ମନକେ ମକାରୁ ଦାଦା
0: ଆରୁ ଆସୁ ଦାଦା
2: ଜୁହାର।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ଗୀତ ଗଜଲର କାର୍ଯ୍ୟକ୍ରମ। ଏ କ୍ରମରେ ଶୁଣନ୍ତୁ ଶିଳ୍ପୀ ଶ୍ୱେତା ସେଟ୍ଟି ଗାଇଥିବା କେତୋଟି ଗୀତ। ଗୀତ ରଚନା ନିତିନ ରାୟକ୍ୱାର।

0: କାର୍ଯ୍ୟକ୍ରମ ଏତେବେଳେ ଯାଏଁ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ, କିନ୍ତୁ ତା ପୂର୍ବରୁ ଏହି ସୂଚନା।
1: ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ କଥାଚିତ୍ର ନାମରୁ ଏହି ଗୀତଟି। ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର।

କଥା ଚିତ୍ରନାମରୁ ଏ ଗୀତଟି ଶୁଣୁଛନ୍ତି। ଆନନ୍ଦ ବକ୍ସିଙ୍କ ରଚନାରୁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ସଙ୍ଗୀତ ସଂଯୋଜନାରେ ଲତା ମଙ୍ଗେସ୍କରଙ୍କ କଣ୍ଠରେ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ କଥାଚିତ୍ର ଜୋଜିତା ୱେ ସିକନ୍ଦରରୁ ଏ ଗୀତଟି। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ସାଧନା ସରଗମ, ଗୀତିକାର ହେଲେ ମଜରୁ, ସଙ୍ଗୀତ ଯତୀନ ଲଲିତ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10:30। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଉସ୍ତାଦ ବଡ଼େ ଗୁଲାମ ଅଲି ଖାନଙ୍କ ଶାସ୍ତ୍ରୀୟ ଗାୟନ। ଏଥିରେ ଶୁଣନ୍ତୁ ରାଗ ମାଲକସ୍। କିନ୍ତୁ ତା ପୂର୍ବରୁ ଏହି ସୂଚନା।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: A telephonic conversation with US President Trump this evening. In a social media post, the Prime Minister said the two leaders also exchanged views on regional and international issues, including the ongoing efforts to advance global peace and security. Both leaders agreed to maintain close engagement to further strengthen their comprehensive global strategic partnership. Home Minister Amit Shah today said five Pakistani nationals have been arrested from an Iranian boat during a joint operation conducted by Gujarat Anti-Terrorism Squad, Indian Coast Guard and Central Intelligence Agencies. During the operation, 526 kilogram of metavitamine and heroin was seized from the boat, which was within India's exclusive economic zone. In men's cricket, India crushed the West Indies by 8 wickets in the second match of the 3-match ODI series in Guwahati, taking an unassailable 2-0 lead. Put into bat first, the West Indies posted the highest ever ODI score of 405 for 7. In reply, India comfortably overhauled the target in 43.3 overs. India enjoyed its most successful day at the ongoing Asian Games in Japan so far, winning 4 gold medals today. India's medal tally has risen to 60, including 10 gold, 21 silver and 29 bronze medals. And that is the end of this news bulletin.
1: Akashvani Bhavani Patna, Samay Vartaman Rati 11 baji 10 minute. ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାଙ୍କୁ ଜଣାଇଦେଉଛୁ ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ଝୁମ୍କି ରଥ ସ୍ୱାଗତିକା ମହାପାତ୍ର ଏବଂ ଶ୍ରୀକାନ୍ତ ଦାସ ଚେତନା ଚିନ୍ତନ ପ୍ରଚାର କରିବୁ ସକାଳ 6:30ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ 6:35ରେ ଗାନ୍ଧିଜୀ ଏ କାଳ ସେ କାଳ ଏହି ଶୀର୍ଷକ ନେଇ ଓଡ଼ିଆ ଆଲୋଚନା ଶୁଣିବେ ସକାଳ 7:25ରେ ଆଲୋଚକ ହେଲେ ମନୋଜ କୁମାର ପରିଡ଼ା ଚାଷର କଥା ପାଇଁ ସମୟ ରହିଛି ସକାଳ 7:40 ଗୀତ ଗୀତାଞ୍ଜଳିରେ ଶୁଣିବେ କେତୋଟି ଭକ୍ତି ଗୀତ ସକାଳ 7:45ରେ ଶିଳ୍ପୀମାନେ ହେଲେ ସୁରେଶ ୱାଡେକର ବାଦଲ ଆଚାର୍ଯ୍ୟ ଏବଂ ମହମ୍ମଦ ଅଜିଜ ସଙ୍ଗୀତ ଲହରୀରେ ଶୁଣିବେ କେତୋଟି ଆଧୁନିକ ଗୀତ ସକାଳ 8:30ରେ ଶିଳ୍ପୀମାନେ ହେଲେ ନିବେଦିତା ଏବଂ ଶକ୍ତି ମିଶ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ୍ୟ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45ରେ ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 9:00ରେ ସକାଳ 9:10ରେ ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:45ରେ ଏବଂ ପରେ ପରେ ପୂର୍ବାହ୍ନ 10:10ରେ ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ ସକାଳ 5:55ରେ ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଜୟ ହିନ୍ଦ୍।